ଆକାଶବାଣୀ ରାଉରକେଲା। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 13 ଦିନ 2026 ମସିହା ଜୁନ୍ 2 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ବିନ୍ଦୁଏ ବିଷ ଯେପରି ସମସ୍ତ ଦୁଗ୍ଧହାଣ୍ଡିକୁ ବିଷ କରିଦିଏ, ସାମାନ୍ୟ ମିଥ୍ୟା ମଧ୍ୟ ସେହିପରି ମଣିଷର ମନୁଷ୍ୟତାକୁ ନଷ୍ଟ କରେ। ଆକାଶବାଣୀ ରାଉରକେଲା, ଶୁଣନ୍ତୁ ହିନ୍ଦୀରେ ସମାଚାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଭଜନ। ମା ମୋର ବିପଦ ବେଳେ ପଣତ ଢାଙ୍କି ଦେ। ଉପେନ୍ଦ୍ର କୁମାର ମିଶ୍ର କଙ୍କଣଠାରୁ ଆସନ୍ତା ଶୁଣିବା ଏହି ଭଜନ। ରଚନା କରିଛନ୍ତି ଭ୍ରମରବର ଖଟେଇ।

ପରବର୍ତ୍ତୀ ଭଜନ ଗିରିଧାରୀ ମୁରାରୀ ଶୁଣ ବିହାରୀ ସରୁ ମୋର ଦିନ ନାମ ଗାଇ ତୁମରି। କଣ୍ଠଶିଳ୍ପୀ ରବି ନାରାୟଣ ଦାସ, ଗୀତ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

କୁଞ୍ଜବନ କଳାହାତୀ କାହ୍ନୁ ଆମର, ରାଇ ତୁମ୍ଭର ଆଉ କାହ୍ନୁ ଆମର। ରବିନାରାୟଣ ଦାସଙ୍କ କଣ୍ଠରୁ ଆସନ୍ତୁ ଶୁଣିବା ଏହି ଭଜନ। ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

କାର୍ଯ୍ୟକ୍ରମ ଶେଷରେ କହିବାକୁ କିଛି ନାହିଁ, ସବୁ ଜାଣ ହେ ଗୋସାଇଁ। ଗୀତ ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ, କଣ୍ଠଶିଳ୍ପୀ ରବିନାରାୟଣ ଦାସ।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 182ତମ ଭାଗ।

ପ୍ରଚାର କଲୁ ଶ୍ରୀରାମଚରିତ ମାନସ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀରେ ବିଜ୍ଞାପନ କମ୍।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶାର ଖଣିଜ କ୍ଷେତ୍ରକେ ଆହୁରି ବର୍କସ୍

0: ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସହଯୋଗ ମାଗିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି ସବୁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ନେଇକରି ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରବାରକେ ବୈଠକଟି ପ୍ରସ୍ତାବ ଦେଇଛନ୍। ରାଜ୍ୟର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତିର ସୁରକ୍ଷା ଉଚ୍ଚଶିକ୍ଷା ଦୀର୍ଘକାଳୀନ ବିକାଶ ଲାଗି ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି କହିଛନ୍। ଲୋକଭବନ ଆୟୋଜିତ ଦୁଇଦିନିଆ କୁଳପତି ସମ୍ମିଳନୀର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ବିଶ୍ୱବିଦ୍ୟାଳୟର ଜମି ଜବରଦଖଲ ରୋକବାରକେ ସକ୍ରିୟ ପଦକ୍ଷେପ ନେବାରକେ ରାଜ୍ୟପାଳ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍। ଇତାର ଛଡ଼ା କ୍ୟାମ୍ପସ୍ମାନଙ୍କୁ ସ୍ୱାବଲମ୍ବୀ କରବାର ଲାଗି ଛତ୍ ଉପରେ ସୌରଶକ୍ତି ପ୍ୟାନେଲ ସିଏସ୍ଆର୍ ଫଣ୍ଡ ଆଉ ରେସ୍କୋ ମଡେଲ ବ୍ୟବହାର କରବାରକେ ସେ ପରାମର୍ଶ ଦେଇଛନ୍। ଖେପ୍ ଖେପ୍ କରି ବିଦ୍ୟୁତ୍ ଗାଡ଼ି ବ୍ୟବହାର ନିୟମିତ ଗଛ ଯୋଗାବାର ଆଉ କାର୍ବନ୍ କ୍ରେଡିଟ୍ ଜରି କମାନୀକେ ବଢ଼ାବାର ଲାଗି ବି ରାଜ୍ୟପାଳ କହିଛନ୍। ସମ୍ମିଳନୀଥି ସବୁଜ ଶକ୍ତି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଶାସନ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ବାଗି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ରାଜ୍ୟପାଳଙ୍କ ପରାମର୍ଶ ଉପରେ ସରକାର କାମ କରିବେ ଓ ଦକ୍ଷତା ଭିତ୍ତିଭୂମି ବିସ୍ତାର କରାଯିବା ବୋଲି କହିଛନ୍। ଡାକ୍ତରୀ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026ର ପୁନଃ ପରୀକ୍ଷାକେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ଥି କରବାର ଲାଗି ହୋଇଥିବା ଆବେଦନକେ ସୁପ୍ରିମକୋର୍ଟ ଗଲାକାଲି ଖାରଜ କରିଛନ୍। ବିଚାରପତି ଜଷ୍ଟିସ୍ ପି ଏସ୍ ନରସିଂହା ଆଉ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିକରି କହିଛନ୍, ପୁନଃ ପରୀକ୍ଷା ସିବିଟି ମୋଡ୍ଥି କରାଯାଇ ନାଇପାରେ। ମାମଲାର ପରବର୍ତ୍ତୀ ଶୁଣାଣି ଏବେ 27 ତାରିଖକେ ଧାର୍ଯ୍ୟ କରାଯାଇଛି। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର 3 ଦିନ ତକ 25,23,974 ଜନ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। 45,255 ଜନ ବିଏଲ୍ଓ ଘର ଘର ଯାଇକରି ଭୋଟରମାନଙ୍କୁ ଫର୍ମ ଭରବାର୍ଥି ସାହାଯ୍ୟ କରୁଛନ୍। ଫି ଭୋଟରଙ୍କୁ 2 ଫର୍ମ ଦିଆଯାଉଛି। ବିଏଲ୍ଓମାନେ ଗୋଟିଏ ନକଲ ଫର୍ମ ସଂଗ୍ରହ କରୁଥିବା ବେଳେ ଆରଥୀ ଦସ୍ତଖତ କରିକରି ରସିଦ ହିସାବରେ ଭୋଟରମାନଙ୍କୁ ଦିଆଯାଉଛି। ଭିନ୍ ଭିନ୍ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ତରଫରୁ ନିଯୁକ୍ତ ହୋଇଥିବା 33,026 ଜନ ବିଏଲ୍ଏ ପ୍ରକ୍ରିୟାଟି ସହଯୋଗ କରୁଛନ୍। ରାଜ୍ୟ ବିଜେପି ସରକାରଙ୍କର କାର୍ଯ୍ୟକାଳକେ 2 ପୂର୍ବାର୍କେ ଯାଉଛି। ତାର ଆଗରୁ ସବୁ ବିଭାଗର କାମକାଜର ସମୀକ୍ଷା କରାଯିବା, ଆଜିଠାରୁ ଭିନ୍ ଭିନ୍ ବିଭାଗ ଆଉ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଓ ଦକ୍ଷତାର ସମୀକ୍ଷା କରାଯିବା। ପହିଲା ଦିନେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧୀନରେ ଥିବା କୃଷି ଆଉ ଶକ୍ତି ବିଭାଗର କାମର ସମୀକ୍ଷା ହେବା ବୋଲି ଜଣାପଡ଼ିଛି। ଏବେ 9 ତକ ସବୁ ବିଭାଗର ସମୀକ୍ଷା କରାଯିବା। ରାଜ୍ୟ ସବୁ ସରକାରୀ କାମଥି ବିଦ୍ୟୁତ୍ ଗାଡ଼ି ଇଭିର ବ୍ୟବହାରକେ ବାଧ୍ୟତାମୂଳକ କରବା ଲାଗି ଅର୍ଥ ବିଭାଗ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଗାଡ଼ି କିଣିବାର ଲାଗି 30,00,000 ତକ ଖର୍ଚ୍ଚା ସୀମା ଧାର୍ଯ୍ୟ କରାଯାଇଛି। ଅଲଗା ଭିନ୍ ଭିନ୍ ଅଧିକାରୀମାନଙ୍କର କ୍ଷେତ୍ରଟି ଇଭି ଗାଡ଼ି କିଣିବାର ଲାଗି ବ୍ୟୟ ଅଟକଳ ଧାର୍ଯ୍ୟ ବାବଦେ ନିର୍ଦ୍ଦେଶାବଳୀଟି କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ବ୍ଲକ୍ନ ସଡ଼କ ଯୋଗାଯୋଗକେ ବରକସ କରିବା ଲକ୍ଷ୍ୟ ନେଇକରି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆଉ ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାରକେ ଥିବା ଏହି ପ୍ରକଳ୍ପମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସମାରୋହଟି ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହିତ ଜଳସେଚନ, ଚାଷ ଓ ଚାଷୀମାନଙ୍କର ବିକାଶକେ ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଛନ୍। ନୂଆପଡ଼ା ଜିଲ୍ଲାର ଚଲତି ଋତୁଟି ଡାଲୁଆ ଧାନଘିନା ସ୍ୱଚ୍ଛ ଆଉ ଠିକ୍ ଭାବେ ଚାଲିଛି। ଚାଷୀମାନଙ୍କ ସୁବିଧା ଲାଗି ଆହୁରି 3 ଧାନଘିନା କେନ୍ଦ୍ର ଖୋଲାଯାଇଛି। କୋମ୍ନା ପ୍ୟାକ୍ସ ଅଧୀନରେ ଥିବା ଉଦ୍ୟାନ ବନ୍ଧ, ସିନାପାଲି ପ୍ୟାକ୍ସ ଆଉ କାଡ଼େତାରା ପ୍ୟାକ୍ସନ ଗଲାକାଲିଠାରୁ ଧାନଘିନା ମୂଲ ହୋଇଛି। ଏହାଦେତକ ଜିଲ୍ଲାର 394 ଜଣ ଚାଷୀଙ୍କ 20,715 କ୍ୱିଣ୍ଟାଲ୍ରୁ ଅତ୍କା ଧାନ ଘିନା ଯାଇଛି। ସେଆଡ଼େ ଛତିଶଗଡ଼ରୁ ବେଆଇନ ଧାନ ପରିବହନ ରୋକବା ଲାଗି ସିମ୍ନା ଇଲାକାର ଯାଞ୍ଚକେ କଡ଼ାକଡ଼ି କରାଯାଇଛି। ପାଣିପାଗ, ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା ଗଲାକାଲି 40 ତଳେ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଆଇବା 4 ତକ ବର୍ଷା ଲାଗି ରହିବା, ତା ଋତୁରୁ ଦିନର ସବୁନୁ ଝହ ତାପମାତ୍ରା 2-4 ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ୍ ଗଈ ହେ। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुँचती है। बोलता मैं हूँ लेकिन बात आपकी होती है।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହି ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25ଟି ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BS ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣମ୍ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ, କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ର

0: ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର। ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ସ୍ୱାସ୍ଥ୍ୟ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19,00,000 ଟନ୍‌କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ୍ ଲିଞ୍ଚ। ଗତ ଫେବୃୟାରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃୟାରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି 2 ଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର 2ତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି ମୋଦି ସରକାରଙ୍କ 12 ବର୍ଷର ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟ ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ 3 ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030 ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ଖେଳ ଜଗତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।

0: 2 4 3 4
1: ବନ୍ଧୁଗଣ, ଆପଣ ଚାହାନ୍ତି କି ଆପଣଙ୍କ ଶିଶୁର ଏକ ସୁନ୍ଦର ଭବିଷ୍ୟତ ଉତ୍ତମ ଶିକ୍ଷା ପାଇଁ? ତେବେ ଆଜି ହିଁ ଆଡମିସନ କରାନ୍ତୁ SSRVM ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20। ଯୋଗାଯୋଗ ନମ୍ବରଟି ହେଲା 9090932434। ଶିଶୁବାଟିକା ଠାରୁ ଆରମ୍ଭ କରି ଷ୍ଟାଣ୍ଡାର୍ଡ 11 ପର୍ଯ୍ୟନ୍ତ ସ୍ଥାନ ଖାଲି ରହିଛି। ଆଜି ହିଁ ଯୋଗାଯୋଗ କରନ୍ତୁ ଓ ଆପଣଙ୍କ ଶିଶୁକୁ ଦିଅନ୍ତୁ ଏକ ଉତ୍ତମ ଶିକ୍ଷା।
2: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
7: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
6: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
7: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
6: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
7: ହଁ, 8700001 4242।

ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଶ୍ରୋତା ବନ୍ଧୁ, ସେଲ୍ଫ ଡିଫେନ୍ସ, ଏହାର ଅର୍ଥ ହେଉଛି ନିଜକୁ ଆକ୍ରମଣ, ବିପଦ ବା କ୍ଷତିରୁ ସୁରକ୍ଷା କରିବା। ଏହା ଶାରୀରିକ ଓ ମାନସିକ ଭାବରେ ନିଜକୁ ରକ୍ଷା କରିବାର କୌଶଳକୁ ବୁଝାଇଥାଏ, ନିଜକୁ ଆସୁଥିବା ବିପଦ, ଆକ୍ରମଣ କିମ୍ବା ହାନିରୁ ସୁରକ୍ଷା କରିଥାଏ। ତେବେ ଏହି ଶାରୀରିକ ଆତ୍ମରକ୍ଷା ପାଇଁ କରାଟେ ହେଉଛି ଏକ ପ୍ରକାର ମାଧ୍ୟମ। ଏହି ଖେଳ ଜାପାନର ଓକିନାୱା ଅଞ୍ଚଳରୁ ଉତ୍ପନ୍ନ ହୋଇଥିଲା। ଏଥିରେ ହାତ ଓ ପାଦର ଘାତ, ଲାତ, ବ୍ଲକ୍ ଏବଂ ଆତ୍ମରକ୍ଷା ପ୍ରଣାଳୀ ବ୍ୟବହାର କରାଯାଇଥାଏ। ତେବେ ଶ୍ରୋତାବନ୍ଧୁ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମର ଅତିଥିଙ୍କ ସହ ଆଲୋଚନା କରିବା ଆତ୍ମରକ୍ଷା ନିମିତ୍ତ କରାଟେ ଶିକ୍ଷାର ଆବଶ୍ୟକତା କେତେ ରହିଛି। ତେବେ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ତାଙ୍କର ବିଶେଷ ପରିଚୟଟି ଜାଣିନେବା।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ମ୍ୟାମ।
0: ମ୍ୟାଡ଼ାମ ଆଜିର ଏହି କାର୍ଯ୍ୟକ୍ରମରେ ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଆତ୍ମରକ୍ଷା ନିମିତ୍ତ କରାଟେ ଶିକ୍ଷାର ଆବଶ୍ୟକତା। ତେବେ ଆମେ ଶୁଣିଛୁ କି ଆପଣ ଜଣେ କରାଟେ ପ୍ଲେୟର।
1: ଆଜ୍ଞା ମ୍ୟାମ।
0: ତେବେ ଆପଣଙ୍କ ସହିତ ଆମେ ଆଗକୁ ଆଲୋଚନା କରିବୁ, ହେଲେ ତା ପୂର୍ବରୁ ଆପଣଙ୍କର ବିଶେଷ ପରିଚୟଟି ଜାଣିବାକୁ ଚାହୁଁ।
1: ମୋ ନାଁ ସ୍ୱାଗତିକା ସାହୁ, ମୁଁ ଷ୍ଟିଲ୍ ସିଟି ରାଉରକେଲାର, ମୁଁ ଗୋଟେ ଇଣ୍ଟରନ୍ୟାସନାଲ ମେଡାଲିଷ୍ଟ କରାଟେରେ।
0: ଆଚ୍ଛା, ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ମୋର ପ୍ରଥମ ପ୍ରଶ୍ନଟିଏ ରହିଛି, ଆଜିର ସମାଜରେ ମହିଳାମାନଙ୍କ ପାଇଁ ଏଇ ଯେଉଁ ଆତ୍ମରକ୍ଷା କାହିଁକି ଆବଶ୍ୟକ?
1: ଯେହେତୁ ଆଜିକା ଦୁନିଆରେ ଏତେ ଦୁଷ୍କର୍ମ ବଢ଼ିଯାଇଛି, ଓଡ଼ିଶାରେ ହଉ ଓଡ଼ିଶା ବାହାରେ ହଉ, ଯେହେତୁ ଓଡ଼ିଶା ମୋତେ ଫିଲ୍ ହୁଏ କି ଓଡ଼ିଶା ବହୁତ ସେଫ୍, ଲେକିନ୍ ଓଡ଼ିଶା ବାହାରେ ବହୁତ ସା ଅନେକ ଦୁଷ୍କର୍ମ ହେଉଛି, ସେ ଛୁଆ ହୁଅନ୍ତୁ କି ବୁଢ଼ୀ ହୁଅନ୍ତୁ କି ଯେତେ ବି ଏଜ୍ ଗ୍ରୁପ୍ର ଲୋକମାନେ ଅଛନ୍ତି, ତ ଦୁଷ୍କର୍ମ ଯୋଗୁଁ ସମସ୍ତେ ସେଲ୍ଫ ଡିଫେନ୍ସ ଶିଖିବା, ମାନେ ନିଜର ସୁରକ୍ଷା ଶିଖିବା ବହୁତ ଜରୁରୀ ହେଇଗଲାଣି।
0: ମ୍ୟାଡ଼ାମ ଆପଣ ଏଇ ଯେଉଁ କରାଟେ ଖେଳ ମାନେ କେବେଠୁ ଖେଳି ଆସୁଛନ୍ତି?
1: ହଁ, ମୁଁ ଦ୍ୱିତୀୟ ଶ୍ରେଣୀରୁ ଖେଳି ଆସିଛି, ଆଉ ଆଜିକୁ ମିଶେଇକି 10+ ଅବଭ୍ ଇୟର୍ସ କରାଟେ କରୁଛି।
0: ଆଚ୍ଛା, ତେବେ ମାନେ ଆପଣ କେମିତି ମାନେ ବିଭିନ୍ନ ପ୍ରକାର ରହିଛି ଜିନିଷ, କିନ୍ତୁ ଆପଣ ଏଇ କରାଟେରେ ଆପଣ ଯିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ?
1: ଯେହେତୁ ମୋତେ ଛୁଆବେଳୁ ଏମିତି କହିବାକୁ ଗଲେ ମୋତେ ମାର୍ପିଟ୍ ବହୁତ ପସନ୍ଦ, ବାବା ଦେଖନ୍ତି କି ହଁ ଯେହେତୁ ମୋ ଝିଅ ସ୍ପୋର୍ଟସ୍ କରିପାରିବ, ତ ବାବା ଫାଷ୍ଟ ନେଇକି ମୋତେ କରାଟେରେ ହିଁ ଆଡ଼ମିସନ୍ କରିଦେଲେ, ତ ଯେହେତୁ ସେ କରାଟେରେ ଆଡ଼ମିସନ୍ କଲେ ମୋର ଆହୁରି ଆଗ୍ରହ ବଢ଼ିଲା, ଆଉ ମୁଁ ସେଇ କରାଟେରେ ହିଁ ବହୁତ ଆଗକୁ ବଢ଼ିଲି, ଆଉ ଯାଇ ଯାଇକି ଷ୍ଟେଟ୍, ନ୍ୟାସନାଲ୍, ଇଣ୍ଟର ସ୍କୁଲ, ଇଣ୍ଟର କଲେଜ ସବୁଥିରେ ଯେମିତି ପାଇଲି ସେମିତି ଧୀରେ ଧୀରେ ଇଣ୍ଟରନ୍ୟାସନାଲ ଲେଭେଲକୁ ଯାଇକି ପ୍ରାଇଜ୍ ଆଣିଲି।
0: ମ୍ୟାଡ଼ାମ ଆପଣ ଯେମିତି କହିଲେ ଆପଣ ବାହାରକୁ ଯାଇଛନ୍ତି ଆଉ ଖେଳରେ ଆପଣ ବ୍ରୋଞ୍ଜ ପଦକ ବି ପାଇଛନ୍ତି,
1: ଆଜ୍ଞା,
0: ତେବେ ଏଥିରେ ଆପଣଙ୍କୁ ସରକାରଙ୍କ ତରଫରୁ କ'ଣ ମାନେ ସମ୍ବର୍ଦ୍ଧନା ମିଳିଥିଲା ସେ ବିଷୟରେ କିଛି କହିବେ?
1: ଫାର୍ଷ୍ଟ ଯେତେବେଳେ କମନୱେଲ୍ଥ ଆଉ ନ୍ୟାସନାଲ୍ ଜିତିକି ଆସିଥିଲି, ତାପରେ ଶ୍ରୀ ନବୀନ ପଟ୍ଟନାୟକ ସାର୍ ମୋତେ ରୂପାର ଗୋଟେ ବୋଟ୍ ଦେଇଥିଲେ ସମ୍ବର୍ଦ୍ଧନା, ଆଉ ଗଣେଶୀ ଲାଲ ସେଇ ଟାଇମ୍ରେ ଗଭର୍ଣ୍ଣର ଥିଲେ, ତ ଗଭର୍ଣ୍ଣର ତରଫରୁ ବି ମୋତେ ଫେଲିସିଟେଟ୍ କରାଯାଇଛି।
0: ତେବେ ଘରେ ମାନେ କାହାର ସବୁ ଏମିତି ପ୍ରେରଣା ଥିଲା କି ଆପଣ ବି ଏଇ କରାଟେ ମାଧ୍ୟମରେ ଆଜି ଏଇଠି ପହଞ୍ଚିବେ କହିକି?
1: ଘରେ ତ ଏମିତି କହିବାକୁ ଗଲେ ଖାଲି ବାବାଙ୍କର ହିଁ ହାତ ଥିଲା, ତ ବାବା ଗଲା ପରେ ଏମିତି କି ସପୋର୍ଟ କରିବା ପାଇଁ ନଥିଲେ, ଯେମିତିକି ମମି ତ ଏସବୁ ବିଷୟରେ କିଛି ଆଇଡ଼ିଆ ନାହିଁ ଯେହେତୁ ସେ ଗୋଟେ ହାଉସ୍ ୱାଇଫ୍ ଥିଲେ, ତ ତାପରେ ପରେ ନିଜକୁ ନିଜେ ପ୍ରେରିତ କରିକି ମା ବି ବହୁତ ସପୋର୍ଟ କରିଛନ୍ତି, ଏବେ ବି ମା ବହୁତ ସପୋର୍ଟ କରୁଛନ୍ତି, କଣ୍ଟିନ୍ୟୁ ବି କରୁଛନ୍ତି।
0: ଆଚ୍ଛା, ତେବେ ଘରେ ଆପଣଙ୍କର ମାନେ ଆଉ ବି କିଏ ଏମିତି ଏଇ କଳାରେ ଅଛନ୍ତି ନା ଆପଣ ଖାଲି?
1: ନାଇଁ, ଘରେ ମୋତେ ଦେଖି ସାରିଲା ପରେ ପରେ ମୁଁ ଯେମିତି ପ୍ରାଇଜ୍ ଆଣିଲି, ମୋ ଭାଇ ବି ମୋ ପରେ ପରେ ପ୍ରେରିତ ହୋଇକି ସିଏ ବି ଏମିତି କରାଟେ ଜଏନ୍ କଲେ, ପ୍ଲସ୍ ସିଏ ଗୋଟେ ଇଣ୍ଟରନ୍ୟାସନାଲ ୟୋଗା ପ୍ଲେୟର।
0: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ ଆପଣଙ୍କ ମତରେ କରାଟେ କେବଳ ଯୁଦ୍ଧ କଳା ନା କି ଆତ୍ମରକ୍ଷାର ମାଧ୍ୟମ, ଆପଣ ଏଠି କ'ଣ କହିବାକୁ ଚାହିଁବେ?
1: କରାଟେ ଯୁଦ୍ଧ କଳା କହିଲେ କରାଟେ ଗୋଟେ ସ୍ପୋର୍ଟସ୍, ଗୋଟେ ଇଣ୍ଡିଭିଜୁଆଲ ପାଇଁ ଆତ୍ମସୁରକ୍ଷା, କାହିଁକି ଆତ୍ମସୁରକ୍ଷା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ଲାଇଫ୍ର ଗୋଟେ ପାର୍ଟ, ଯେମିତିକି ଆମେ କ୍ଲାସ୍ କରୁ ତ ସେଇଟା ଗୋଟେ ସବଜେକ୍ଟ ଥାଏ, ସେମିତି ଆତ୍ମରକ୍ଷା ଆମ ଲାଇଫ୍ର ଆମ ବଡ଼ିର ଗୋଟେ ପାର୍ଟ।
0: ତେବେ ଏଠି କୁହନ୍ତୁ ମହିଳାମାନଙ୍କ ମନରେ କରାଟେ କିପରି ଆତ୍ମବିଶ୍ୱାସ ବଢ଼ାଇଥାଏ?
1: ଏଇଟା ସିର୍ଫ ବଡି ଉପରେ ନାହିଁ, ଏଇଟା ମେଣ୍ଟାଲି ବି ଆମକୁ ଷ୍ଟେବଲ୍ କରେ, ଯେମିତିକି ସପୋଜ୍ ଆମେ ଚେସ୍ ବି ଖେଳୁ ତ ସେଥିରେ ସିର୍ଫ ମାନେ ମାଇଣ୍ଡ ହିଁ ଆଡ଼୍ ହୁଏ, ଆମେ ଯେମିତିକି ଅନ୍ୟ ଖେଳ ଖେଳୁ ସେଥିରେ ବଡି ହିଁ ଆଡ଼୍ ହୁଏ, ଲେକିନ୍ କରାଟେ ଏମିତିକି ଆମକୁ ସେନ୍ସ ଅଫ୍ ହ୍ୟୁମର୍, ଯେମିତିକି ସାଙ୍ଗେ ସାଙ୍ଗେ ଆମ ବଡିକୁ କିଏ ଟଚ୍ କଲେ ଯେମିତିକି ଆମେ ଡାଇରେକ୍ଟ ରିଆକ୍ଟ କରିବା, ତ ଯେଉଁ ଫାର୍ଷ୍ଟ ରିଆକ୍ସନ୍ ବାହାରିବ ସେଇଟା ହିଁ ହେଉଛି ସେଲ୍ଫ ଡିଫେନ୍ସ।
0: ମାନେ ଯଦି ପ୍ରକୃତରେ କହିବା ମାନେ ଏଇ ଖେଳଟି କେମିତି ଖେଳାଯାଏ, କେତେ ଜଣଙ୍କ ମଧ୍ୟରେ ଖେଳାଯାଏ?
1: ଫାର୍ଷ୍ଟ କହିବାକୁ ଗଲେ ୟାର ଦୁଇଟା ଭାଗ ଥାଏ, ଗୋଟେ ଥାଏ କାଟା, ଯେଉଁଟାକି ଫାର୍ଷ୍ଟ ଗୋଟେ ଆକ୍ସନ୍ ଯେଉଁଟାକି 3-4 ମିନିଟ୍ସର ଆକ୍ସନ୍ ଥାଏ, ତାପରେ ଥାଏ ଫାଇଟିଂ ଯେଉଁଟାକି ଦୁଇ ଜଣଙ୍କ ଭିତରେ ହୁଏ, ଗୋଟେ ଥାଏ ମାନେ ଓପୋନେଣ୍ଟ ଫାଇଟିଂ, ଜଣେ ଡିଫେଣ୍ଡ କରେ ଆଉ ଜଣେ ଆଟାକ୍ କରେ, ତ ଆଟାକିଂ ଆଉ ଡିଫେଣ୍ଡିଂ ଦୁଇ ତିନି ପ୍ରକାରର ଥାଏ।
0: ତେବେ ମନରେ ଯେମିତି ଭୟ ଲାଗେନି, ଯେମିତି ମାରୁ ମାରୁ ଯଦି ବାଜିଗଲା ତ କେମିତି ସେ ଜାଗାରେ ଆପଣ ନିଜକୁ ପ୍ରସ୍ତୁତ କରନ୍ତି?
1: ଯେହେତୁ ଆମେ ସ୍ପୋର୍ଟସ୍ ଲାଇନ୍ରେ ଅଛୁ, ଇଞ୍ଜୁରୀ ଗୋଟେ ପାର୍ଟ, ଆଉ ଯଦି ଆମେ ଇଞ୍ଜୁରୀକୁ ହିଁ ଡରିବା ତାହେଲେ ଆମେ ସ୍ପୋର୍ଟସ୍ରେ ହିଁ କ'ଣ ପାଇଁ ରହିବା? ମୋ ମତରେ କି ଇଞ୍ଜୁରୀ ଲାଇଫ୍ର ହିଁ ଗୋଟେ ପାର୍ଟ, ଲାଇଫ୍ରେ ବି ଆମକୁ ଏମିତି ବହୁତଟା ପଏଣ୍ଟ ଥାଏ, ଇଞ୍ଜୁରୀ ଦେଖାଯାଏନି ଲେକିନ୍ ବାଜେ, ମାନେ ଯେମିତିକି ଏଇ ଫର୍ମରେ, ଡିପ୍ରେସନ୍ ଫର୍ମରେ, ଏଙ୍ଗଜାଇଟି ଫର୍ମରେ, ତ ଇଞ୍ଜୁରୀ ତ ଆମ ଲାଇଫ୍ର ହିଁ ଗୋଟେ ପାର୍ଟ, ତ ଇଞ୍ଜୁରୀ ପାଇଁ ଆମେ ସବୁବେଳେ ରେଡ଼ି ଥାଉ।
0: ତେବେ ଆପଣ ମାନେ ବାହାରକୁ ଖେଳିବାକୁ ଯାଇଛନ୍ତି?
1: ଆଜ୍ଞା, ମୁଁ ବାହାରକୁ ଖେଳିବା ପାଇଁ ଯାଇଛି, ଓଡ଼ିଶା ବାହାରର ମ୍ୟାକ୍ସିମମ୍ ଷ୍ଟେଟ୍ସ ମୁଁ କଭର କରିସାରିଲିଣି।
0: ସେଠି କିଛି ମାନେ କୃତିତ୍ୱ?
1: ହଁ, ମୁଁ ବାହାରେ 3 ବ୍ରୋଞ୍ଜ, ଗୋଟେ ସିଲଭର, ଗୋଟେ ଗୋଲ୍ଡ ପାଇଛି।
0: ଆଚ୍ଛା, ତେବେ ଏଇ ଯେଉଁ ଖେଳ ଖେଳିବା ପୂର୍ବରୁ ଆପଣ ନିଜକୁ ମାନେ କିପରି ପ୍ରସ୍ତୁତ କରନ୍ତି ଏବଂ ଦୈନିକ ଆପଣ କେତେ ସମୟ ଦିଅନ୍ତି ଏହି କରାଟେ ଖେଳ ପାଇଁ?
1: ଦୈନିକ କହିବାକୁ ଗଲେ ସକାଳେ 2 ଘଣ୍ଟା ଆଉ ସନ୍ଧ୍ୟାବେଳେ 3 ଘଣ୍ଟା, ସକାଳେ 2 ଘଣ୍ଟା, ଯେମିତିକି ଖେଳ ଆଗରୁ ଆମର ଯେମିତି ୱାର୍ମ ଅପ୍ ଦରକାର, ତ ସକାଳେ ସେମିତି ଆମେ ୱାର୍ମ ଅପ୍ ଥାଏ, ସ୍କିଲ୍ସ ପ୍ରାକ୍ଟିସ୍ କରୁ, ଆଉ ସନ୍ଧ୍ୟାବେଳେ ଆମକୁ ଯେମିତି ରେଗୁଲାର ଆମେ କମ୍ପିଟିସନ୍ ପାଇଁ ପ୍ରିପେୟାର କରୁ ସେମିତି।
0: ଆଚ୍ଛା, ତେବେ ଏଇ ଯେଉଁ କରାଟେ ଖେଳ ପାଇଁ ମାନେ କିଛି ଓଜନର ରହିଛି କି?
1: ଆଜ୍ଞା, କରାଟେ ଖେଳୁଛୁ ତ ବଡି ୱେଟ୍ ଥାଏ, ଯେମିତିକି ଅଧିକ ପତଳା ଅଧିକ ମୋଟା ସହିତ ଲଢ଼ି ପାରିବନି, ଅଧିକ ମୋଟା ଅଧିକ ପତଳା ସହିତ ଲଢ଼ି ପାରିବନି, ତ ସେହି ହିସାବରେ ୱେଟ୍ ଡିଭାଇଡ଼ ହୁଏ, -40, -45, -50, -55, ଏମିତି ୱେଟ୍ କ୍ୟାଟେଗୋରିଜ୍ ଥାଏ।
0: ତେବେ ମାନେ ଖାଇବା ପିଇବାରେ କ'ଣ କେମିତି ଆପଣ ରଖନ୍ତି?
1: ଖାଇବା ପିଇବାରେ ମୁଁ ତ କହିବି ଏମିତି କିଛି ଡାଏଟ୍ ପ୍ଲାନ୍ ତ ନାହିଁ, ଲେକିନ୍ ମୁଁ ପୁରାପୁରି ଘର ଖାଇବା ଖାଏ। ଇନଫ୍ୟାକ୍ଟ ଏମିତି ବି କହିବିନି କି ମୁଁ ବାହାର ଖାଇବା ଖାଏନି, ମନ୍ଥଲି 1 ଡେ ଅର୍ 2 ଡେ ଆପଣ ବାହାର ଖାଇବା ବି ଖାଇପାରିବେ, ପ୍ଲସ୍ ଡେଲି ଆପଣଙ୍କ ଡାଏଟ୍ରେ ଘର ଖାଇବା ଆଉ ଗ୍ରୀନ୍ ଭେଜିଟେବୁଲ।
0: ଆଚ୍ଛା, ମାନେ ସୁସ୍ଥ ଖାଦ୍ୟ ଖାଇବା ନିହାତି ଜରୁରୀ।
1: ଆଜ୍ଞା।
0: ଆଚ୍ଛା, ତେବେ ଏଇ କରାଟେ ଶିକ୍ଷା କେଉଁ ବୟସରୁ ମାନେ ଆରମ୍ଭ ଜଣେ କରିପାରିବ?
1: କରାଟେ ଶିକ୍ଷା ଜଣେ 3 ବର୍ଷରୁ ହିଁ ଆରମ୍ଭ କରିପାରିବ।
0: ସେମିତି କିଛି ନାହିଁ ମାନେ?
1: ନାଇଁ, 3 ବର୍ଷରୁ ଏବଭ୍ ଆପଣ ଯେତିକି ଏଜ୍ ଯାଏଁ କରିପାରିବେ।
0: ଆଚ୍ଛା, କରାଟେ ଶିଖିଲେ ଶାରୀରିକ ସ୍ୱାସ୍ଥ୍ୟରେ କେମିତି କ'ଣ ଲାଭ ମିଳିଥାଏ ସେ ବିଷୟରେ କିଛି କହିବେ?
1: ଶାରୀରିକ ଥରେ କହିବାକୁ ଗଲେ ଶାରୀରିକ ମାନେ ଆମର ବିକାଶ ହୁଏ, ଆମ ହାଇଟ୍ ବଢ଼େ, ହେଲ୍ଥ, ୱେଟ୍, ଭୋକ ଲାଗେ। ମେନ୍ କଥା ହେଲା ଯେହେତୁ ଆମ ଏଥିରେ କରାଟେ କହିବାକୁ ଗଲେ ମୁଁ ଯେତେବେଳେ ଜଏନ୍ କରିଥିଲି ମୁଁ ସେତେବେଳେ ବେଶୀ ଖାଉନଥିଲି, ହେଲେ କରାଟେ ଦ୍ୱାରା ମୁଁ ମୋ ଡାଏଟ୍ ଉପରେ ଧ୍ୟାନ ଦେଇପାରିଲି, ମୋତେ ଭୋକ ଲାଗିଲା, ମୁଁ ଖାଇଲି, କରାଟେ ଯୋଗୁଁ ମୋ ହାଇଟ୍ ବି ବଢ଼ିଲା।
0: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ କରାଟେ କି ମାନସିକ ଶକ୍ତିକୁ ବୃଦ୍ଧି କରିଥାଏ କି?
1: ଆଜ୍ଞା, କରାଟେ ମାନସିକ ସ୍ତରରେ ବହୁ ଜଣଙ୍କୁ କନଫିଡେନ୍ସ ଦେଇଛି, ଆଉ ଯେହେତୁ ଏହାର ନାଁ ହିଁ ହେଉଛି କରାଟେ ମାନେ ଆତ୍ମରକ୍ଷା, ତ ନିଜର ଉପରେ ବହୁତ ସେଲ୍ଫ କନଫିଡେନ୍ସ ଆସିଯାଏ କରାଟେ ଶିଖିଲା ପରେ।
0: ଆତ୍ମରକ୍ଷାରେ କରାଟେ କିପରି ମାନେ ସାହାଯ୍ୟ କରିଥାଏ ସେ ବିଷୟରେ କିଛି କହିବେ?
1: ଆତ୍ମରକ୍ଷାରେ କରାଟେ ସାହାଯ୍ୟ କରିଥାଏ, ଯେପରିକି ଆମେ କରାଟେ ଡେଲି ପ୍ରାକ୍ଟିସ୍ କରୁ ତ ଆମର ଏମିତି କନଫିଡେନ୍ସ ହେଇଯାଏ କି ଆମକୁ ଯାହା ବି ସିଚୁଏସନ୍ ହେବ, ଯେତିକି ଜଣ ବି ଆମ ସାମ୍ନାରେ ଆସନ୍ତୁ, ଆମେ ତାଙ୍କୁ ସାମ୍ନା କରିପାରିବା। ଆମ କାମ ହେଉଛି ନିଜକୁ ରକ୍ଷା କରିବା, ନିଜକୁ ଯେମିତି ରକ୍ଷା କରିକି ଆମେ ପାଖ ପଡ଼ିଶା କି କେଉଁଠି ବି ପୋଲିସ ସିଏ ହେଲେ ଆମେ ହେଲ୍ପ ନେଇପାରିବା।
0: ତେବେ ବିଦ୍ୟାଳୟରେ କରାଟେ ଶିକ୍ଷାର ଆବଶ୍ୟକତା ରହିଛି କି?
1: ଅବଶ୍ୟ, କାହିଁକି ଆଜିକାଲିକା ଦୁନିଆରେ ସେ ଝିଅ ହଉ ବା ପୁଅ, ମୋ ହିସାବରେ ସମସ୍ତେ କରାଟେ ଶିଖିବା ଦରକାର। ଏଇ ଦୁନିଆ ଏମିତି ହେଇଗଲାଣି କି ସମସ୍ତଙ୍କ ପାଇଁ ଅନସେଫ୍, ତ ଯଦି ଆମେ କରାଟେ ଶିଖିଥିବା ନିଜକୁ ବି ବଞ୍ଚାଇ ପାରିବା, ତା ସାଙ୍ଗେ ସାଙ୍ଗେ ନିଜ ସାଙ୍ଗସାଥି, ନିଜ ରିଲେଟିଭ୍ ସମସ୍ତଙ୍କୁ ବଞ୍ଚାଇ ପାରିବା।
0: ତେବେ ଗ୍ରାମାଞ୍ଚଳରେ ବି ସେମିତି ମହିଳାମାନଙ୍କ ପାଇଁ କରାଟେ କେତେ ଉପକାରୀ ବୋଲି ଆପଣ ଭାବୁଛନ୍ତି?
1: ଗ୍ରାମାଞ୍ଚଳରେ ବି ବହୁତ ଜରୁରୀ, ଯେହେତୁ ଗ୍ରାମ୍ୟରେ ଏମିତି ବହୁତଟେ ଅଛନ୍ତି ଯେମାନେ କି ସ୍କୁଲ ଯାଉନାହାନ୍ତି, ଏମିତି କରାଟେ ପାଇଁ ବି ବେଶୀ ଇଏ ନାହିଁ, ସ୍ପୋର୍ଟସ୍ ପାଇଁ ବି ବେଶୀ ଫେସିଲିଟି ନାହିଁ, ତ ଆତ୍ମସୁରକ୍ଷା ଆଟଲିଷ୍ଟ ସମସ୍ତଙ୍କୁ, ସବୁ ଝିଅ ହଉ କି ପୁଅ, ସମସ୍ତଙ୍କୁ ଜାଣିବା ଦରକାର।
0: ତେବେ ମ୍ୟାଡ଼ାମ୍, ଏଠି ଆପଣଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନଟିଏ ରହିଛି, କରାଟେ ମହିଳା ସଶକ୍ତିକରଣରେ କିପରି ଭୂମିକା ନିଭାଇଥାଏ?
1: ମହିଳା ସଶକ୍ତିକରଣ କହିଲେ ଯେହେତୁ ଏଇଟା ଆତ୍ମସୁରକ୍ଷା, ମହିଳାମାନଙ୍କ ପାଇଁ ଏଇଟା ବହୁତ ଜରୁରୀ। ଆଜିକାଲିକା ଦୁନିଆରେ ଯଦି ଆପଣ ନିଜକୁ ଧ୍ୟାନ ଦେବେନି, ନିଜ ଉପରେ କିଛି କାମ କରିବେନି, ଆତ୍ମସୁରକ୍ଷା ଶିଖିବେନି, କାଲିକା ଡେଟ୍ରେ ଯାଇକି ଆପଣ ରାତି 12ଟା ଗୋଟେ ବେଳେ ରୋଡ଼ରେ ଚାଲିପାରିବେନି, ସୁରକ୍ଷିତ ଇଏ କରିପାରିବେନି। ଯଦି ଆପଣ ଏଇ ଜିନିଷଟା ଶିଖିଥିବେ ତାହେଲେ ଗୋଟେ 2ଟା 3ଟା ଆପଣଙ୍କ ପାଇଁ କିଛି ଦିନ ରାତି ସବୁ ସମାନ ହେଇଯିବ।
0: ତେବେ କରାଟେ ଶିଖିବା ପାଇଁ ମାନେ ଶାରୀରିକ କ୍ଷମତା କ'ଣ କ'ଣ ରହିଛି?
1: ଶାରୀରିକ କ୍ଷମତା କହିଲେ ଫିଜିକାଲି ଫିଟ୍ ରହିବା ଦରକାର, ଏବଂ କରାଟେ ଜଏନ୍ କଲେ ସମସ୍ତେ ଫିଜିକାଲି ଫିଟ୍ ହେଇଯାଆନ୍ତି। ଆଉ ଏମିତି ଆମ କରାଟେ ଏମିତି ବି ଅଛି ଅଲମ୍ପିକରେ କି ଡିସେବଲ୍ ମାନେ ବି କରାଟେ ଶିଖିପାରିବେ।
0: ଆଚ୍ଛା, ତେବେ ଆପଣଙ୍କୁ କିଏ ଶିଖେଇଥିଲେ?
1: ଫାର୍ଷ୍ଟ ମୋ ଗୁରୁ ଥିଲେ ସେନ୍ସେଇ ରାଜୀବ କୁମାର ସିଂ, ତାପରେ ଆମ ମେନ୍ ଗୁରୁ ହେଉଛନ୍ତି ସିହାନ ହରିପ୍ରସାଦ ପଟ୍ଟନାୟକ, ଉତ୍କଳ କରାଟେ ସ୍କୁଲ, ଭୁବନେଶ୍ୱର।
0: ଆଚ୍ଛା, ଭୁବନେଶ୍ୱରରୁ ଆପଣ ଶିକ୍ଷା ଲାଭ କରିଥିଲେ?
1: ଆଜ୍ଞା, ଫାର୍ଷ୍ଟ ରାଉରକେଲାରେ ଜଏନ୍ କରିଥିଲି, ତାପରେ ଭୁବନେଶ୍ୱର।
0: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ କରାଟେ ଭୟକୁ ଦୂର କରିପାରେ କି?
1: ଆଜ୍ଞା, କରାଟେର ଫାର୍ଷ୍ଟ ଡେ ଜଏନିଂରେ ହିଁ ଆପଣ ଭୟ ଭୁଲି ହିଁ ଯିବେ। ଫାର୍ଷ୍ଟ କଥା ତ ଯେତେବେଳେ ମୁଁ ଫାର୍ଷ୍ଟ ଦିନ ଜଏନ୍ କରିଥିଲି ଆଉ ଫେର୍ କରାଟେ ବିଷୟରେ ଭାବିବି ଥିଲି, ତ ମୋତେ ଫାର୍ଷ୍ଟ ଲାଜ ଲାଗୁଥିଲା କି କ'ଣ ହେବ କ'ଣ ନାହିଁ। ତାପରେ ଯେତେବେଳେ ମୁଁ ଦେଖିଲି କି ଏଇଟା ମୋ ଜୋନ୍ର ଗେମ୍, ମୋ ଟାଇପ୍ର ଗେମ୍, ତାପରେ ମୁଁ ସେତେବେଳେ ମିଶିଗଲି। ହେଲେ ଆମ ଗେମ୍ରେ ଝିଅ କିମ୍ବା ପୁଅର ଡିଫରେନ୍ସ ନାହିଁ, ମାନେ କହିବାକୁ ଗଲେ ଝିଅ ପୁଅ ମିଶିକି ଯେତେବେଳେ ଖେଳିଲୁ ଆଉ କନଫିଡେନ୍ସ ବଢ଼ିଗଲା, ହେଲେ ଏ ଗେମ୍ ଖେଳିବାକୁ ଆଉ ମଜା ଲାଗିଲା।
0: ଆଚ୍ଛା, କରାଟେ ଶିକ୍ଷା ଦ୍ୱାରା ସମାଜକୁ କ'ଣ ସନ୍ଦେଶ ମିଳିଥାଏ?
1: କରାଟେ ଶିଖିବା ଦ୍ୱାରା ସମାଜକୁ ଏଇଟା ଶିକ୍ଷା ମିଳିଥାଏ କି ଯେହେତୁ ଆମେ ନିଜ ସୁରକ୍ଷା ନିଜେ କରିପାରୁଛେ, ତାହେଲେ ଆମକୁ ଅନ୍ୟ ଜଣଙ୍କ ଉପରେ ନିର୍ଭର ହେବା କ'ଣ ଦରକାର।
0: କରାଟେ ଶିଖିବାରେ ଶୃଙ୍ଖଳା କିପରି ବିକାଶ ରହିଥାଏ?
1: କରାଟେ ଅଲରେଡ଼ି ଗୋଟେ ଡିସିପ୍ଲିନ୍ ଗେମ୍, କାହିଁକି ଏଥିରେ ବହୁତ ସେ ରୁଲ୍ ରେଗୁଲେସନ୍ ଥାଏ। ଏମିତି କହିବାକୁ ଗଲେ ପ୍ଲେୟର ମାନେ ରୁଲ୍ ରେଗୁଲେସନ୍ ଭିତରେ ରୁହନ୍ତି, ରେଫରି ମାନେ ବି ରୁଲ୍ ରେଗୁଲେସନ୍ ଭିତରେ ରୁହନ୍ତି। ବହୁତ ସା ଫାଉଲ୍ସ ଥାଏ, ଇଞ୍ଜୁରୀ ହେଲେ ବି ତାର ଅଲଗା ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ସ ଥାଏ। ତ କରାଟେ ହିଁ ଗୋଟେ ଡିସିପ୍ଲିନ୍ ଗେମ୍, ମୁଁ ତ କହିବି ସ୍ପୋର୍ଟସ୍ ହିଁ ବହୁତ ଡିସିପ୍ଲିନ୍ କରିଦିଏ ଗୋଟେ ମଣିଷକୁ।
0: ତ ମ୍ୟାଡ଼ାମ୍, ଏ ଭାଗରୁ ଆପଣ ଯେମିତି କହିଲେ କି ଆପଣ ବାହାରେ ଯାଇକି ବ୍ରୋଞ୍ଜର ବି ପଦକ ପାଇଛନ୍ତି, ତ ଆପଣଙ୍କୁ ସେଇ ଯେତେବେଳେ ଆପଣ ଜିତିଲେ ଆଉ ପାଇଲେ ଏଇ ଜିନିଷଟି, ତ ଆପଣଙ୍କୁ ମନରେ କ'ଣ ମାନେ ଆସିଥିଲା?
1: ଫାର୍ଷ୍ଟ ଯେତେବେଳେ ଜିତିଲି ମୁଁ 8 ବର୍ଷ ଏଜ୍ରେ ଥିଲି, ମୋତେ ଏତିକି ମନେ ନାହିଁ। ହେଲେ ଯେତେବେଳେ ଗୋଟେ ପିଲାଟେ ପ୍ରାଇଜ୍ ପାଏ ୟା ଫେର୍ ପଦକଟେ ପାଏ ୟା କେଉଁ ବି ପଦବୀରେ ବିଜେତା ପାଏ, ତ ବହୁତ ଖୁସି ଲାଗେ। ତ ସେଇଟା

0: ଦେଇଛି, କେମିତି କ'ଣ ଖେଳାଯାଏ?
1: ସେଟା ଦୁଇଟା ଥାଏ, ଗୋଟେ କାଟା ଯୋଉଟାକି ଇଣ୍ଡିଭିଜୁଆଲ ଗେମ୍, ଆଉ ଗୋଟେ କମିତେ ଯୋଉଟାକି ଦୁଇ ଜଣ ଖେଳନ୍ତି, ଗୋଟେ ଆଟାକର ଆଉ ଗୋଟେ ଡିଫେଣ୍ଡର। ତ ଯୋଉ କାଟାଟା ଥାଏ ସେଟା ତମକୁ ନିଜେ ଯାଇକି ଶୋକେସ୍ କରିବାର ଥାଏ, ତମ ପାୱାର, ତମର ଡିସିପ୍ଲିନ, ତମର ଷ୍ଟେବିଲିଟି ଆଉ ତମ ଷ୍ଟାମିନା ସବୁ ସେମାନେ ଦେଖିକି ଜଜ୍ କରିକି ମାର୍କ ଦେବେ, ସେଟା ହେଉଛି ଇଣ୍ଡିଭିଜୁଆଲ। ତାପରେ ରହୁଛି ଆମର ଫାଇଟିଂ, ଯୋଉଟାକୁ କମିତେ କୁହାଯାଏ, ଯୋଉଟା ଦୁଇ ଜଣଙ୍କ ଭିତରେ ହୁଏ, ସେଇଥିରେ ଫାଉଲ୍ସ ଥାଏ, ପଏଣ୍ଟ ଥାଏ, ତାପରେ ପେନାଲ୍ଟି ଥାଏ। ତ ତାର ଫାଇଟିଂର ବି ଅଲଗା ଅଲଗା ରୁଲ୍ସ ରହିଛି, ମାନେ ଯଦି ଜଣେ ଜଣକୁ ମାରିବ ତାହେଲେ 1 ପଏଣ୍ଟ, ତାପରେ ଜଣେ ଯଦି କିକ୍ ମାରିବ ତାହେଲେ 2 ପଏଣ୍ଟ, ଯଦି କିକ୍ ବେକରୁ ଉପରକୁ ଯିବ ତାହେଲେ 3 ପଏଣ୍ଟ, ଏମିତି ପଏଣ୍ଟ ହିସାବରେ ରହୁଛି।
0: ଆଚ୍ଛା, କେତେ ସମୟ ଧରି ମାନେ ଏଇ ଖେଳଟି ହେଇଥାଏ?
1: ଇଣ୍ଡିଭିଜୁଆଲଟା 4-5 ମିନିଟ୍ସ ଭିତରେ ଥାଏ, ଆଉ କୁମିତେଟା 2 ମିନିଟ୍ର ଥାଏ। 2 ମିନିଟ୍ ଭିତରେ ଯିଏ ବେଶୀ ସ୍କୋର କରେ ସିଏ ଜିତେ, ୟା ଫିର୍ ଯଦି ଟାଏ ହେଇଯାଏ ତାହେଲେ ଆଉ 30 ସେକେଣ୍ଡ ତାଙ୍କୁ ବେଶୀ ମିଳେ।
0: ଆଚ୍ଛା, ତେବେ ଏଠି ଆପଣ କୁହନ୍ତୁ, କରାଟେ ଶିଖିଲେ ଦୈନନ୍ଦିନ ଜୀବନରେ କ'ଣ ପରିବର୍ତ୍ତନ ଆସିଥାଏ?
1: ବଡି ଷ୍ଟ୍ରକ୍ଚର ଚେଞ୍ଜ ହୁଏ, ମାଇଣ୍ଡସେଟ୍ ଚେଞ୍ଜ ହୁଏ, ମାଇଣ୍ଡସେଟ୍ ବ୍ରଡ୍ ହେଇଯାଏ। ଏମିତି ଥାଏ ନା କି ଜଣେ ଜଣେ ଯେଉଁମାନେ ସ୍ପୋର୍ଟସ୍ ଖେଳନ୍ତିନି ତାଙ୍କ ମାଇଣ୍ଡସେଟ୍ ଏମିତି ଥାଏ କି ଗୋଟେ ଝିଅ ଘରେ ହିଁ ସୀମିତ ଥିବା ଦରକାର, ଏମିତି ସ୍ପୋର୍ଟସ୍ ଖେଳୁ ତ ମାଇଣ୍ଡ ଫ୍ରି ହୁଏ। ଆଉ ପଢ଼ାରେ ବି ଯେଉଁମାନେ କୁହନ୍ତି କି ସ୍ପୋର୍ଟସ୍ ପର୍ସନ୍ ମାନେ ପାଠ ପଢ଼ନ୍ତିନି, ଏମିତି ଟୋଟାଲି ଏନ୍ତା ପଢ଼ାରେ ବି ମନ ଲାଗେ, ପଢ଼ା ବି ମ୍ୟାନେଜ୍ କରିହୁଏ, ସବୁକିଛି ଏମିତି।
0: ତ ଆପଣ କହୁଥିଲେ କି ଆପଣ ଛୋଟବେଳୁ ଏହି କରାଟେ ଶିଖିଛନ୍ତି, ତ ଆପଣ ସେଇ ଟାଇମ୍ରେ ପାଠ ବି ପଢ଼ୁଥିବେ, ତ କେମିତି କ'ଣ ସମୟକୁ ମ୍ୟାନେଜ୍ କରନ୍ତି ସେ ବିଷୟରେ କିଛି କହିବେ?
1: ଯେହେତୁ ପଢ଼ାପଢ଼ି ସାରିକି ମୁଁ ଯାଉଥିଲି, ମାନେ ଯେମିତିକି ସକାଳେ ଯେଉଁ ଯିବି ତାପରେ ଆସିବି ସ୍କୁଲ କରିବି, ତାପରେ ଟ୍ୟୁସନ୍ ସାରିକି ମୁଁ ପୁଣି ଯିବି କରାଟେ କ୍ଲାସ୍, ତ ସେମିତି ମ୍ୟାନେଜ୍ କରୁଥିଲି। ଆଉ କରାଟେ କ୍ଲାସ୍ ସପ୍ତାହକୁ 2 ଦିନ ହେଉଥିଲା ଯେହେତୁ, ତ ମୁଁ ମ୍ୟାନେଜ୍ କରିପାରୁଥିଲି ସେଇ ଟାଇମ୍ ବେଳକୁ। ଆଉ ଯେମିତି ଧୀରେ ଧୀରେ ବଡ଼ ହେଲି ତ କରାଟେକୁ ବେଶୀ ପ୍ରାୟୋରିଟି ଦେଲି, ଆଉ ପଢ଼ା ଯେହେତୁ ଟିକେ କମ୍ ହେଇଗଲା ଲେକିନ୍ ବି ମୁଁ ମ୍ୟାନେଜ୍ କରିପାରୁଥିଲି।
0: ଆଚ୍ଛା, ମାନେ ସମୟକୁ ଯଦି ଆମେ ପ୍ରକୃତ ମ୍ୟାନେଜ୍ କରିପାରିବା ତାହେଲେ
1: ଦୁଇଟାକୁ ମ୍ୟାନେଜ୍ ହେଇପାରିବ।
0: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ ଅଭିଭାବକମାନେ କାହିଁକି ଝିଅମାନଙ୍କୁ କରାଟେ ଶିଖାଇବା ଦରକାର ବୋଲି ଆପଣ ଭାବୁଛନ୍ତି?
1: ଦରକାର କାହିଁକି ନା, ସେମାନେ ଚାହିଁବା କଥା କି ମୋ ଝିଅଟା ଆଟଲିଷ୍ଟ ସେଫ୍ ରହୁ, ଯେହେତୁ ଆଜିକାଲିକା ଦୁନିଆରେ ନିଜ ବଡିକୁ ଆଟଲିଷ୍ଟ ଗୋଟେ ଝିଅଟେ ସେଫ୍ କରିପାରୁ, ସେଥିପାଇଁ କରାଟେ ଶିଖିବାଟା ନିହାତି ଜରୁରୀ।
0: ଆଚ୍ଛା, ଆପଣ ଯେଉଁ ମାନେ କରାଟେ କ୍ଲାସ୍ କରୁଛନ୍ତି ସେଟା ସରକାରୀ ନା ବେସରକାରୀ?
1: ଆମର କରାଟେଟା ହେଉଛି ଆକ୍ଚୁଆଲି ସରକାରୀ ଇଏରେ ମାନେ ସର୍ଟିଫାଏଡ୍, ଲେକିନ୍ ମୁଁ ଯେହେତୁ ବ୍ଲାକ୍ ବେଲ୍ଟ ହେଇନି ତ ମୋ କ୍ଲାସେସ୍ ସେମିତି ମୁଁ ନର୍ମାଲି ଚଳାଉଛି।
0: ଆଚ୍ଛା, ଆଜ୍ଞା। ତେବେ ସରକାର କରାଟେ ଶିକ୍ଷା ପ୍ରସାର ପାଇଁ କ'ଣ କରିବା ଦରକାର ବୋଲି ଆପଣ ଭାବୁଛନ୍ତି?
1: ସରକାର କରାଟେକୁ ଟିକେ ପ୍ରଶ୍ରୟ ଦେବା କଥା, ଯେମିତିକି ଆମେ ଦେଖୁଛୁ ଆଜିକାଲି ହକି କ୍ରିକେଟକୁ ବେଶୀ ପ୍ରଶ୍ରୟ ଦେଉଛନ୍ତି। ମୁଁ ସରକାରକୁ ରିକ୍ୱେଷ୍ଟ କରିବି ଯେ ସରକାର ଟିକେ ସେଲ୍ଫ ଡିଫେନ୍ସ ଆଡ଼େ ଆଉ କରାଟେ ଆଡ଼େ ବି ଟିକେ ଧ୍ୟାନ ଦିଅନ୍ତୁ, ଆଉ ଟିକେ ପ୍ରଶ୍ରୟ ଦିଅନ୍ତୁ, ଯେହେତୁ ବହୁତ ସାରା ମାନେ ଗରିବ ଫ୍ୟାମିଲି ଅଛନ୍ତି ଯେଉଁମାନେ କରାଟେ ଶିଖିପାରୁନାହାନ୍ତି, ଯେହେତୁ କରାଟେରେ ବହୁତ ଖର୍ଚ୍ଚ ବି ହୁଏ, ତ ମାନେ ମୁଁ ଗଭର୍ଣ୍ଣମେଣ୍ଟକୁ ରିକ୍ୱେଷ୍ଟ କରିବି କି ଟିକେ ସ୍ପନ୍ସରସିପ୍ କରାଟେ ଆଡ଼େ ବି ହଉ।
0: ତେବେ କରାଟେ ଖେଳ ପାଇଁ କି ଆପଣଙ୍କର ଯେଉଁ ଡ୍ରେସ୍ କୋଡ୍ ଥାଏ ସେଟା କ'ଣ କ'ଣ ସବୁ ଥାଏ?
1: ଫାର୍ଷ୍ଟ କଥା ତ ୟୁନିଫର୍ମ ଥାଏ, ହ୍ୱାଇଟ୍ ହ୍ୱାଇଟ୍ ଉପରଟା, ହ୍ୱାଇଟ୍ ତଳ, ଆଉ ବେଲ୍ଟ କଲର୍ ୱାଇଜ୍, ଗ୍ରେଡ୍ ୱାଇଜ୍, ଆଉ ତମର ଇୟର୍ଲି ଏକ୍ସପିରିଏନ୍ସ ୱାଇଜ୍। ତାପରେ କିଟ୍ ଥାଏ, ଚେଷ୍ଟ ଗାର୍ଡ, ଲେଗ୍ ଗାର୍ଡ, ଗ୍ଲୋଭ୍ସ, ଟିଥ୍ ଗାର୍ଡ, ହେଡ୍ ଗାର୍ଡ, ଆଉ ଯିଏ ଯେମିତି ପ୍ରାଇଭେଟ୍ ପାର୍ଟ ପାଇଁ ବି ଗାର୍ଡ ଥାଏ, ଯିଏ ଯେମିତି ନେଇପାରିବ।
0: ତେବେ ଆପଣଙ୍କ ସହିତ ତ ଆମେ ଆଲୋଚନା କଲୁ ଏହି ବିଷୟବସ୍ତୁକୁ ନେଇକି, ତେବେ ମ୍ୟାଡ଼ାମ୍ ଶେଷରେ ଆଜି ଆପଣ ଆମର ଏହି କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ବାର୍ତ୍ତା ଏଇଟା ଦେବାକୁ ଚାହୁଁଛି ଯେ କି କରାଟେ ଗୋଟେ ଏମିତିଆ ଗେମ୍ କି ସବୁ ଝିଅ ହଉ କି ପୁଅ ହଉ ସମସ୍ତଙ୍କୁ ଶିଖିବା ଦରକାର, ଯେହେତୁ ଆଜିକାଲିକା ଦୁନିଆ ଆମ ପାଇଁ ସେଫ୍ ନୁହଁ, ଆମକୁ ଏଇଟା ଦେଖାଇଦେବାର ଅଛି କି କେଉଁ ବି ଝିଅ ହଉ କି ପୁଅ ହଉ ଆମମାନେ କେହି କାହାଠୁ କମ୍ ନୁହଁ। ଯେହେତୁ ସେଲ୍ଫ ଡିଫେନ୍ସ ଗୋଟେ ଆତ୍ମସୁରକ୍ଷା ଆଉ ଆତ୍ମବିଶ୍ୱାସ ବଢ଼େଇଥାଏ, ତ ସମସ୍ତଙ୍କୁ ସେଲ୍ଫ ଡିଫେନ୍ସ ଶିଖିବା କଥା, ନିଜ ରିଲେଟିଭ୍ସ ନିଜ ନେବର୍ସମାନଙ୍କୁ ବି ସେଲ୍ଫ ଡିଫେନ୍ସ ଶିଖିବା କଥା। ମାନେ ଯେମିତି ନୂଆ ନୂଆ ଗାଁ ଗହଳିରେ ଯେଉଁମାନେ ଶିଖିପାରୁନାହାନ୍ତି, ଯେହେତୁ ଆପଣ ଯଦି ଶିଖିଛନ୍ତି ସମସ୍ତଙ୍କୁ ଶିଖାଇବା କଥା, ଆଉ ଏମିତି ମିଶିକି ଆଗକୁ ବଢ଼ିବା କଥା।
0: ମ୍ୟାଡ଼ାମ୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଏତେ ସୁନ୍ଦର ଭାବରେ ଆମେ ଆଜି ଆପଣଙ୍କ ସହିତ ଏହି ବିଷୟବସ୍ତୁକୁ ନେଇ ଆଲୋଚନା କଲୁ, ଆପଣଙ୍କଠାରୁ ଅନେକ କଥା ବି ଜାଣିଲୁ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲାର ଖେଳ ଜଗତ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ହଁ ଶ୍ରୋତା ବନ୍ଧୁ, ଏହି କରାଟେ ମହିଳାର ନିଜ ସୁରକ୍ଷା ନିଜେ କରିବାର ଶକ୍ତି ଦେଇଥାଏ, ସେମାନେ ଅନ୍ୟଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିନଥାଏ। ପ୍ରତ୍ୟେକ ମହିଳା ଆତ୍ମରକ୍ଷା ପାଇଁ କରାଟେ କିମ୍ବା ଅନ୍ୟ କୌଣସି ସେଲ୍ଫ ଡିଫେନ୍ସ ଶିଖିବା ନିଶ୍ଚିତ ଜରୁରୀ, କାରଣ ସୁରକ୍ଷା, ସାହସ ଓ ଆତ୍ମବିଶ୍ୱାସ ହେଉଛି ଜୀବନର ସବୁଠୁ ବଡ଼।

0: ତେବେ ଶ୍ରୋତା ବନ୍ଧୁ,
1: ଏହି ସୁନ୍ଦର ଗୀତଟି ଶୁଣିଲା ପରେ ବର୍ତ୍ତମାନ ଆସନ୍ତୁ ଆମର କାର୍ଯ୍ୟକ୍ରମରେ ଜାଣିନେବା ଏହି ନୂତନ GST ପରିବର୍ତ୍ତନ ବିଷୟରେ କିଛିଟା ବିଶେଷ ସୂଚନା।
0: ତେବେ ଶ୍ରୋତା ବନ୍ଧୁ,
1: ଯେମିତି ପୂର୍ବରୁ ଛେନା ବା ପନିର ଇଣ୍ଡିଆନ ବ୍ରେଡ୍ସ ଉପରେ 5% GST ଲାଗୁଥିଲା, ବର୍ତ୍ତମାନ ଏହା ଉପରେ କୌଣସି ଟ୍ୟାକ୍ସ ନାହିଁ। ବିଭିନ୍ନ ପ୍ରକାରର ନମକିନ୍ସ, ଭୁଜିଆ, ସସ୍, ପାସ୍ତା, ନୁଡଲ୍ସ, ଚକୋଲେଟ୍ସ, କଫି, କର୍ଣ୍ଣଫ୍ଲେକ୍ସ, ବଟର, ଘିଅ ଉପରେ 12% ବା 18% GST ଲାଗୁଥିଲା, ତାହା ବର୍ତ୍ତମାନ 5% ଲାଗିବ। ବିଭିନ୍ନ ପ୍ରକାରର AC, 32-inch TV, ଡିସ୍ୱାସିଂ ମେସିନ୍, ସ୍ମଲ୍ କାର୍ସ, ମୋଟରସାଇକେଲ ଉପରେ 28% GST ଲାଗୁଥିଲା, ବର୍ତ୍ତମାନ ତାହା 18% ଲାଗିବ। ପୂର୍ବରୁ ମାର୍ବଲ, ହସ୍ତଶିଳ୍ପ, ଲେଦର ଗୁଡ୍ସ ଉପରେ 12% GST ଲାଗୁଥିଲା, ତାହା ବର୍ତ୍ତମାନ 5% ଲାଗିବ। କ୍ୟାନ୍ସର ମେଡିସିନ୍ ଉପରେ ପୂର୍ବରୁ 12% GST ଲାଗୁଥିଲା, ବର୍ତ୍ତମାନ କୌଣସି ଟ୍ୟାକ୍ସ ସେଥିରେ ନାହିଁ। ହଁ ଭଉଣୀମାନେ, ଏହିପରି ଭାବରେ GST 2.0 ନୂତନ ନିୟମ ବଦଳରେ ସମସ୍ତ ଗ୍ରାହକ ସିଧାସଳଖ ସୁବିଧା ପାଇପାରିବେ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର ଏହି ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଖେଳ ଜଗତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।
2: ପ୍ରଚାର କଲୁ ଖେଳ ଜଗତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି, ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଅଙ୍ଗ ଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗ ଦାନ କରନ୍ତୁ। ଅଙ୍ଗ ଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କାର୍ଯ୍ୟକ୍ରମ ଶେଷରେ ଦ୍ୱୈତ କଣ୍ଠରେ ଆସନ୍ତୁ ଶୁଣିବା ଶୋଭା ରାଏ ଏବଂ ବି ବୁଦ୍ଧ ପ୍ରସାଦ ରାଓଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ସାଫିକ ଅହମ୍ମଦ ସିଦ୍ଦିକୀ।

0: ପ୍ରଚାର କଲୁ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ସାଫିକ ଅହମ୍ମଦ ସିଦ୍ଦିକି, କଣ୍ଠଦାନ କରିଥିଲେ ଶୋଭା ରାୟ ଏବଂ ବି ବୁଦ୍ଧପ୍ରସାଦ ରାଓ। ଆକାଶବାଣୀ, ଯାହା ଅଲ୍ ଇଣ୍ଡିଆ ରେଡ଼ିଓ AIR ନାମରେ ମଧ୍ୟ ଜଣାଶୁଣା, ଜୁନ୍ 2026 ନିଜର 90ତମ ବର୍ଷ ପୂରଣ କରୁଛି। ବହୁଜନ ହିତାୟ, ବହୁଜନ ସୁଖାୟ, ଅନେକଙ୍କ କଲ୍ୟାଣ ପାଇଁ, ଅନେକଙ୍କ ସୁଖ ପାଇଁ ଏହି ଆଦର୍ଶକୁ ପାଳନ କରି ମିଡ଼ିଆ ବଦଳିଲେ ମଧ୍ୟ ଆକାଶବାଣୀର ଖବର ଶିକ୍ଷା ଓ ସଂସ୍କୃତି ପାଇଁ ଭାରତର ସବୁଠାରୁ ବିଶ୍ୱସନୀୟ ଉତ୍ସ ଭାବରେ ରହିଛି। ଯେଉଁ ସ୍ୱରଗୁଡ଼ିକ ପିଢ଼ି ପିଢ଼ିକୁ ଗଢ଼ିଛନ୍ତି ସେମାନଙ୍କୁ ଅଭିନନ୍ଦନ, ଆଉ ଏହି ପରିଚିତ ରେଡ଼ିଓ ତରଙ୍ଗର ଆହୁରି ଅନେକ ଦଶନ୍ଧି ପାଇଁ ଶୁଭକାମନା। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ସାନ୍ତାଳୀ ଗୀତ, ଉପସ୍ଥାପନାରେ ଗଜେନ୍ଦ୍ର ମୁର୍ମୁ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC, ଫ୍ୟାନ୍ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ୍।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ, ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
6: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
5: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
6: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁତ ସହଜ, ସୁଲଭ ଆଉ ଶସ୍ତା।
5: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
6: ହଁ, 870-001-4242।

ପ୍ରଚାର କଲୁ। ବଡ଼ପାହାଡ଼ରେ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ଶିଳ୍ପୀ ଥିଲେ ଗଜେନ୍ଦ୍ର ମୁର୍ମୁ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001422।
1: ହଁ, 8700001।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢିଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।
2: ହିରୋ କଥାଚିତ୍ରର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମନେ ହେଲେ ଅନୁରାଧା ପଢ଼ୁଆଲ ଏବଂ ମନୋରୁ ଦାସ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ କଥାଚିତ୍ର ଲଭ୍ ଷ୍ଟୋରିରୁ ଆସନ୍ତୁ ପରବର୍ତ୍ତୀ ଗୀତ ଶୁଣିବା। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଅମିତ କୁମାର, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ରାଉରକେଲା କେନ୍ଦ୍ରରୁ, ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ କଥାଚିତ୍ର ଡାଟି ପିକ୍ଚରର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀମାନେ ହେଲେ ବାପି ଲେହେରୀ ଏବଂ ଶ୍ରେୟା ଘୋଷାଲ।

0: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। ବହୁଜନ ହିତାୟ ବହୁଜନ ସୁଖାୟ ଅନେକଙ୍କ କଲ୍ୟାଣ ପାଇଁ ଅନେକଙ୍କ ସୁଖ ପାଇଁ ଏହି ଆଦର୍ଶକୁ ପାଳନ କରି ମିଡ଼ିଆ ବଦଳିଲେ ମଧ୍ୟ ଆକାଶବାଣୀର ଖବର ଓ ଶିକ୍ଷା ସଂସ୍କୃତି ପାଇଁ ଭାରତର ସବୁଠାରୁ ବିଶ୍ୱସନୀୟ ଉତ୍ସ ଭାବରେ ରହିଛି। ଯେଉଁ ସ୍ୱରଗୁଡ଼ିକ ପିଢ଼ି ପିଢ଼ିକୁ ଗଢ଼ିଛନ୍ତି ସେମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଉ ଏହି ପରିଚିତ ରେଡ଼ିଓ ତରଙ୍ଗର ଆହୁରି ଅନେକ ଦଶନ୍ଧି ପାଇଁ ଅନେକ ଅନେକ ଶୁଭକାମନା। ଆକାଶବାଣୀ ଯାହା ଅଲ୍ ଇଣ୍ଡିଆ ରେଡ଼ିଓ ନାଁରେ ମଧ୍ୟ ଜଣାଶୁଣା, ଜୁନ୍ 8, 2026 ନିଜର 90ତମ ବର୍ଷ ପୂରଣ କରିଛି, ଏଥିପାଇଁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: के सखी सहेली कार्यक्रम की वर्षगांठ पर 2 जून को।
2: जी हाँ, हिमानी शिवपुरी होंगी हमारी विशेष सखी। 2 जून सखी सहेली की वर्षगांठ पर हम जलाएंगे स्मृतियों के दीप।
3: बधाई हो बधाई जन्मदिन की तुम।
2: जश्न के गुब्बारे उड़ेंगे हिमानी जी के संग।
3: जन्मदिन तुम्हारा मिलेंगे।
2: हिमानी जी साझा करेंगी अपने दिल की बात, तो जरूर सुनिएगा 2 जून विशेष सखी सहेली दिन में 3 बजे।

0: ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ। ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଥିଲେ।
2: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା

ଜ୍ୟେଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34-38 ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି 5 ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 1075 କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା CDCକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। CBSE ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ CBSE ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ

0: ଭିତ୍ତିକ ବିମାନବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନୱାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ, କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu addresses tribal beneficiaries of scholarship schemes at Rashtrapati Bhavan, emphasizes social, economic and educational progress of all sections of society for true development. Government notifies Immigration and Foreigners Amendment Rules 2026 with key changes in registration timelines and the appeals mechanism. Chief Justice of India Justice Suryakant administers oath of office to 5 new judges of the Supreme Court. Orange alert issued for thunder squall conditions in Rajasthan, Gujarat, West Madhya Pradesh, Odisha and coastal Andhra Pradesh today. And in women's cricket, third and final T20 international between India and hosts England to be played in Taunton tonight. President Draupadi Murmu has said that education is a powerful means of empowerment as it enables individuals to become self-reliant, aware and capable. Addressing the tribal beneficiaries of scholarship schemes in New Delhi today, the President said true development can only be achieved when all sections of society progress socially, economically and educationally.
2: युवा हमारे राष्ट्र की शक्ति, आशा और उज्जवल भविष्य की प्रतीक है। मेरी सभी युवाओं, विशेषकर जनजातियों समुदाय के युवाओं से अनुरोध है कि उन्हें अपनी जड़ों और अपने लोगों को नहीं भूलना चाहिए। युवा शक्ति विरासत पर गर्व करते हुए आधुनिक शिक्षा और तकनीकों के बल पर आगे बढ़े तब सशक्त, समृद्ध और आत्मनिर्भर भारत का निर्माण होगा।
1: The President highlighted that the government scholarship schemes have transformed the lives of tribals by enabling access to higher education and new opportunities. President Murmu emphasized that India has no shortage of talent and stressed on the need to identify, nurture and provide the right platform for it to flourish.
2: भारत सरकार जनजातीय समुदाय के युवाओं को आगे बढ़ाने

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମ୍ର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। UPI, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: ରାଷ୍ଟ୍ରପତି ଆସିବେ ରାଇରଙ୍ଗପୁର, ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ମାନେ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ, ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକରୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30 ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା। ଶ୍ରୋତା ବନ୍ଧୁ, ଏତେବେଳ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ ଭ୍ରମରବର ଛାଟୋଇଙ୍କର ଆଉ ଏକ ରଚନା।

ଦୁଇ ବର୍ଷ ଧରି ନିଜର ଯାତ୍ରା ଅବ୍ୟାହତ ରଖିଛି ଆଉ ଏହା ସମ୍ଭବ ହୋଇପାରିଛି ଆପଣମାନଙ୍କ ପାଇଁ, ଅର୍ଥାତ୍ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କ ପାଇଁ। ଏଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 412ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ତ୍ରିଶିର ତ୍ରିପାଦ ଶିବଜ୍ୱର ଅଭୟ ପାଇ ପଳାୟନ କଲା ପରେ ବାଣାସୁର ପୁନର୍ବାର ଯୁଦ୍ଧକୁ ଆସିଛି। ଶ୍ରୀକୃଷ୍ଣ ଚକ୍ରାଘାତରେ ତାର ବାହୁଗୁଡ଼ିକୁ ଛେଦନ କରିଛନ୍ତି। ଆଉ ମାତ୍ର ବାକି ଥାଏ ଚାରୋଟି ଭୁଜ। ରୁଦ୍ରଦେବ ଭକ୍ତ ପାଇଁ କୃପାଭିକ୍ଷା କରି ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିଛନ୍ତି। ଫଳରେ ବାଣାସୁରର ଚାରୋଟି ବାହୁ ଅବଶିଷ୍ଟ ରହିଛି। ସେ ନବବଧୂ ଉଷା ସହିତ ଅନିରୁଦ୍ଧଙ୍କୁ ଶ୍ରୀକୃଷ୍ଣଙ୍କ ପାଖରେ ସମର୍ପଣ କରି ଅଭୟ

ବୋଇଲା ମୋର ଧେନୁ ଏହି ହଜିଲା ଲଡ଼ୁ ଅଛି ମୁହିଁ ଶୁଣି ବ୍ରାହ୍ମଣ କୁପମନେ ବୋଲଇ ପୁରୁଷ ବଚନେ ପ୍ରତ୍ୟକ୍ଷେ ଘେନି ଅଛି ଦାନ ଦେଖ ତୁ ଫେଡ଼ିଣ ନୟନ ଜଳ ତୁଳସୀ କୁଶ ହସ୍ତେ

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 412ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଓଡ଼ିଆ ଆଲବମ୍ ଗୀତ କ୍ରମରେ ପ୍ରସାର କରୁଛୁ ଭକ୍ତି ଗୀତ।

0: କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡ଼ିୟମ୍ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡ଼ମିସନ୍ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ୍, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡ଼ିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡ଼ିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡ଼ିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର

0: ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ ଏଆଇ ଏବଂ ଆଇଓଟି ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ୍, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

କଣ୍ଠଶିଳ୍ପୀ ଅର୍ଜୁନ ସାମଲଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା। ଶ୍ରୋତାବନ୍ଧୁ ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ଅଲେଖ ବିଶ୍ୱାଳ, କଣ୍ଠଶିଳ୍ପୀ ଥିଲେ ଦିବାକର ମହାନ୍ତି, ସୁବାସ ଦାସ ଏବଂ ଅର୍ଜୁନ ସାମଲ। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆସନ୍ତା କାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଶୁଣିପାରିବେ ସକାଳ 7:25। ସୁଗମ ସଙ୍ଗୀତ ସକାଳ 8:30। କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ଏବଂ ଚିତ୍ତରଞ୍ଜନ ଜେନା। ସକାଳ 8:45 ବଣପାହାଡ଼ର ଗୀତକ୍ରମରେ ରହିଛି କିଷାନ ଗୀତ, ପରିବେଷଣ କରିବେ ସୁବନ କିଷାନ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00, NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ 12:00। ଆସନ୍ତାକାଲି ଅପରାହ୍ନ 5:00 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଶ୍ରୀମଦ୍ ଭାଗବତ ଅପରାହ୍ନ 5:20। ଅପରାହ୍ନ 5:30 ନାରୀମହଲ, ଏଥିରେ ରହିଛି ଧରିତ୍ରୀ ମାଆର ଡାକ, ନିଜ ପରିବେଶ ନିଜେ ସ୍ୱଚ୍ଛ ରଖ, ଏ ବିଷୟରେ ହୋମିଓପାଥି ଡାକ୍ତର ଏବଂ ଲେଖିକା ମଧୁସ୍ମିତା ପଣ୍ଡାଙ୍କ ଆଲୋଚନା। ସମ୍ବଲପୁରୀ ଗୀତ ସନ୍ଧ୍ୟା 6:10, କଣ୍ଠଶିଳ୍ପୀ ନିରାକାର ଦେହୁରୀ। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ସନ୍ଧ୍ୟା 6:45 ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ସନ୍ଧ୍ୟା 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ କଳାହାଣ୍ଡି ଜିଲ୍ଲାର ହାଲଚାଲ। କାର୍ଯ୍ୟକ୍ରମ ଖେତ ଖମାର 7:30। ରାତି 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ଲୋକଗୀତର କାର୍ଯ୍ୟକ୍ରମ ରାତି 10:00, ଏଥିରେ ରହିଛି ଶିବଗୁରୁ ଭଜନ, ପରିବେଷଣ କରିଛନ୍ତି ବିଳାସିନୀ ପାତ୍ର ଏବଂ ସାଥୀ। ଆସନ୍ତାକାଲି ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ଅମଜଦ ଅଲ୍ଲୀ ଖାନ୍ଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ। ଏଇ ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ଓଡ଼ିଶୀ। ପ୍ରଥମେ ଶୁଣିବା ନୀନା ସାହୁଙ୍କ କଣ୍ଠରେ ବନମାଳୀ ଦାସଙ୍କ ରଚନା।

0: ଜୀବଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଏଥର ଆସନ୍ତୁ ଶୁଣିବା ସଂଯୁକ୍ତା ଜେନାଙ୍କ କଣ୍ଠରେ ଲୋକନାଥ ପାଳଙ୍କ ରଚନା।

0: ଶୁଣିଲେ ଓଡ଼ିଶୀ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୁଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜି 20 ମିନିଟ୍ ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା ପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଉଦୟ ଭାରତ ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।
1: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରୀ ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୂହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର 2ୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଗ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟର 4 ଜଣ ଛାତ୍ର ଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାପମାତ୍ରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା, ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ COPD ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନକରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି, ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ।
1: ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ

ପରିବେଶ ଆଉ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଇ ସଫଳତା ରାଇଜେ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟିଏ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟିଏ ବର୍କସ୍ ଉଦାହରଣ ହୋଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ତରଫରୁ ଖାସ୍ ପଦକ୍ଷେପ ନିଆଯାଇଛି। 2024 ନଭେମ୍ବର ମାସେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପନୁ ଜିନତ୍କେ ଶିମିଳିପାଲ ଅଣାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବା ଗୁରୁବାର ତକ କେରଳମ୍ ପହଞ୍ଚିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ଆଗେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଆଉ ତାମିଲନାଡ଼ୁର କିଛି ଭାଗ୍ୟେ ମୌସୁମୀ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟ କାଲ ବୈଶାଖୀର ବୋଲେ ହୋଇଥିବାର ବର୍ଷା ଲାଗି ତାପମାତ୍ରା କମିଥିଲେ ବି ଗୁଳୁଗୁଳି ହେଉଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ 23 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆଇବା 20 ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟ ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: କମିଟି ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋହାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମିକଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସ ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି, ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପା ଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚ ସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
3: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
2: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6,446 ପରିବାର ଚିହ୍ନଟ ହୋଇଥିବାବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟ ସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଡାକ୍ତର ହିତେଶ କୁମାର ବେହେରାଙ୍କ ସହିତ ଆଲୋଚନା, ଖରାଦିନେ ପ୍ରାଣୀଧନର ଯତ୍ନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରବୀନ୍ଦ୍ର କିଷାନ, ସହଯୋଗିତା ବିନୟ କୁଲ୍ଲୁ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା ବିଜ୍ଞାପନ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

0: ସୁକୁରୁଗା
1: ହଇ ଦାଦା
0: ଦେଖ ଆମେ ତ ଟିକେ ବୟସ୍କ ହେଇଯାଇଛୁ କହ ଆମେ ତ ବୁଝି ପାରୁଛୁ ସବୁ କିଛି ହେଲେ ଏଇ ଯେନ୍ ଛୋଟ ଛୁଆ ମାନେ ଫେର ବୁଝୁଛନ୍ ଯେ ଆମର ଦେଶଟା ବଞ୍ଚିଥିବା ବୋଇଲେ ଆମେ ସେଠାନେ ରହେମା ଆଉ ଆମର ଦେଶେ ଅଶାନ୍ତି ହେଇଯିବା ବୋଇଲେ ଆମେ ଯେନ୍ ଭବିଷ୍ୟତନେ ଆଗକେ ବଢ଼ବାର କଥା ଚାକିରି ପାଇବାର କଥା ଭଲସେ ଇନେ ମଜା ଖୁସିଥି ଆମେ ଯେନ୍ ଜୀବନଯାପନ କରବାର କଥା ସେଟା ଡିଷ୍ଟର୍ବ ହେଇଯିବା
1: ସତେ ଦାଦା ବୋଇଲେ ସେ ସବୁ ନି ହେବାର କଥା ଯେନ୍ତାକି ଆମେ ଆମର ଦେଶେ କେନ୍ତା ଭଲକିରି ସୁରୁଖୁରୁନେ ଚଲେଇ ପାରୁ ଆରୁ ସେତେଲାଗି ଆମର ବି ଯୋଗଦାନ ରହିବାର କଥା
0: ହଇଗା ହଇ
1: ଆରୁ ସେ ସବୁ ହେବା ବୋଇଲେ ଯାଇକିରି କିଛି ଗୋଟେ ହେବା କେନିକା ଆରୁ ଆଜିକାଲି ନୂଆ ନୂଆ ପିଲା ପୁଚ୍କା ମାନେ ଯେନ୍ଟା ଅଛନ୍ ପଢି ଲେଖି ବାହାରୁଛନ୍ ତାଙ୍କର ସୋଚ ଅଛି କିଏ କେନ୍ ସୋଚ ନେଇକିରି ବାହାରୁଛନ୍
0: ହଇ ହଇ ହଇ
1: ଆରୁ ପଢି ଲେଖିକିରି କାହାକେ ନକରି ଚାକିରି ବି ଦରକାର କି ଯେ କାହାର ମନରେ କେନ୍ତା ଅଛେ ସେ ଦେଶ ସେବା ଲାଗି ବି ବାହାରବା ବେଲେ ସେଟା ତ କଥା ହେଲେ ପଢା ଲେଖା ଛୁଆ ତାଙ୍କର ବି ସୋଚ ବିଚାର ଥିବା ନେଇ କାଏଁ
0: ବିଲକୁଲ ବିଲକୁଲ
2: ହେଲେ ଦେଖୁଛ ଦେଶ ଦେଶ ନେ ଯୁଦ୍ଧ ଲାଗିଛେ ଦେଶ ନେ ଅଶାନ୍ତି ହେଉଛେ ହେଲେ ବି ଆମେ ଆମର ଦେଶେ ଇହାଦେ ବସିକରି କେତେ ବଢିଆ ଗୀତ ମାନକେ ଶୁଣୁଛୁ ମଜା ମାରୁଛୁ ନେଇ କାଏଁ ଏଇଟା ଆମର ପ୍ରଧାନମନ୍ତ୍ରୀ ମୋଦିଙ୍କ ରାୟ ଯାଏ ଇତାର ଲାଗିନ ସବୁ କିଛି
1: ହେଲେ ଦାଦା ଦେଖ ତ ଇ ଯେନ୍ ଛୋଟ ଛୋଟ ଛୁଆ ମାନେ ତାଙ୍କର ଏତେ ବଡ ବଡ ମନୋଭାବ ନେଇକି ଚଲୁଛନ୍ତି ସେମାନେ ପଢା ଲେଖା ଉପରେ ଆଗେ ବଢ଼ଉଛନ୍ ସିଆଡ଼େ ବୋଲେ ଦେଖ ଏଇ ଯେନ୍ ଆମର ଗାଁ ଘର ଇଥର ବିହାବରୁ ଯେନ୍ଟା ହେଲା
0: ହଇ
1: ବୋଇଲେ ଇଟା ତ ନୁହେଁ କି ବିହାବର ଗୋଟେ ଖେଲଘରଟା
0: ଖେଲଘର ନୁହେଁ
1: ଇନେ ଯେନ୍ ଦେଖବ ଇ ମା ବୁଆ ମାନେ କେନ୍ ଭଲ ଗୋଟେ ପିଲାଟେ ଦେଖିଲେ ନକରି ଚାକିରିଟେ କରୁଛି
0: ହଇ
1: ବୋଲେ ଆମର ବୁଇ କେ ଭଲ ହେତା ଆମର ନନୀ କେ ଭଲ ହେତା କହିକିରି ଧରେଇ ଦଉଛନ୍ କା ସିଆଡ଼େ
0: ହଇ ହଇ ହଇ
1: ଆରୁ ଦୁସ୍ରା ଲୋକ ତ ବୁଝି ନେଇ ପାରନ୍ତି ନା ବିହା ପୁରୁଷ ଭୋଜି ଭାତ ନେ ଖାଇବାଟା ଦେଖିବି
0: ଓ ଭୋଜି ଭାତ କେନ ଖାଇବାର ଲାଗି ଯିବ କିଏ ପଚରାଉଛେ କି ସେ ଛୁଆର ସେ ନନୀର ବୟସଟା କେତେ ହେଇଛେ ନି କାଏଁ ଆରୁ ପ୍ରକୃତ ନେ ସେ ବିହା ହେବାର ଲାଗି ଯୋଗ୍ୟ ଅଛେ କି ନି ସେଟା ଆମେ କେନ୍ତା ଜାନ୍ମା କହ ତ
1: ସତେ ଦାଦା ବୋଇଲେ ମା ବୁଆ ମାନକେ ନିହାତି ଚିନ୍ତା କରବାର ଅଛେ କେନ୍ ସୀମାତି କେନ୍ତା କାଣା କର୍ମା କେନ୍ତା ଦେମା ତାଙ୍କର ବାଟକେ ଆମେ କଢ଼େଇକି ରଖମା ବୋଲେ ଯାଇକି କିଛି ଗୋଟେ ହେବା
0: ଆରୁ ହେନ୍ତା ବି ସେ ଝି ଛୁଆ ମାନକେ ଆମେ ଖାଲି ଯେନ୍ ବିହା କରେଇକି ଆମେ ଅଲଗା ଘରକେ ପଠାବାର ଲାଗି ଆମେ ମା ବୁଆ ହେଇଛୁ କେଁ ସେମାନଙ୍କୁ ଗୋଟେ ଲାଇନ ଦେଖାବାର ଲାଗି ଅଛୁ ସେମାନଙ୍କେ ପାଠ ପଢ଼ାବାର ଲାଗି ଅଛୁ ସେମାନଙ୍କେ ଚାକିରି ନି ହେଲେ କିଛି ଗୋଟେ ବ୍ୟବସାୟ କରବେ ତାର ଲାଗି ସେମାନଙ୍କେ ମୋଟିଭେଟ କରବାର ଲାଗି ଅଛୁ କାଇଁ ନ
1: ହଇ ଦାଦା ସେମାନେ ବି ତାଙ୍କର ଧ୍ୟାନଟା ଅଛି ଗା
0: ହଇ ହେଲେ ଆମେମାନେ ହିଁ ସେମାନଙ୍କୁ ଗୋଟେ ସେଟେଲ ହେଇଯିବେ ବୋଲିକିରି ନି ବିହା କରିଦେଉଛୁ କେଁ ସେ ଭାବନାଟା ଯେନ୍ ରଖୁଛୁ ସେଟା ହିଁ ଭୁଲ ଆଉ ମୁଇଁ କାଣା ଭାବ୍ସି କି କମ୍ସେ କମ୍ ସେମାନଙ୍କର ସେ 24-25 ହେବାର କଥା ହେଲେ ଯାଇକରି ବିହା କରବାର କଥା ଗା
1: ନିହାତି ଦାଦା ହେ ବାକି କଥା ହେବା ଯେ ଗୋଟେ କିଛି ଗୋଟେ ହେବା ନି କାଏଁ ଆଉ ସଚ ବିଚାର ଆମେ ନେ ଭଲ ନି ରଖମା ଆଗକେରୁ କାଣ ଚିନ୍ତା କରମା
0: ହଇ ହଇ ହଇ
1: ହେଲେ ଦାଦା ଇ ସବୁ କଥା ତ ସବୁବେଳେ ଚାଲୁଛେ ରହୁଛେ ନି କାଏଁ ହେଲେ ଆମର ତ ଚାଷୀ ବାସୀ ଲୋକ ଗରିବ ଦୁଃଖୀ ଯେନ୍ଟା ଚାଲୁଛେ ଘରେ ନି କାଏଁ
0: ହଇ
1: ବୋଲେ ଚାଷ ଛାଡ଼ିକି ଆମେ ରହିପାରୁନି ଆଉ ଚାଷବାସ କରବାର ଲାଗି ଥର ଦେଖୁଛେ କି ଆମର ଗାଁ ଘରେ ବି ଇ ଯେନ୍ ଆମର ଗୃହପାଳିତ ପଶୁ ମାନେ ଯେନ୍ଟା ଅଛନ୍ ଗାଈ ଗୋରୁ ମାନେ ସେମାନେ ବି କମିଗଲେନ
0: ହଇ ଗା ହଇ
1: ହେଲେ ଯେତେ ଯାହା ଅଛେ ଇ ଯେନି ଖରା ଦିନେ ଲୋକ ଛାଡ଼ି ଛୁଡ଼ା ଦେଉଛନ୍ ଏନେ ସିନେ ଗୋରୁ ଗାଈ ମାନେ ବୁଲି ବୁଲୁଛନ୍ ବେମାର ସେମାର ହଉଛନ୍ କେନେ ମାର ପାଉଛନ୍ ନି କାଏଁ
0: ବିଲକୁଲ ବିଲକୁଲ
1: ବୋଲେ ଦୁନିଆ କଥା ଘଟି ଯାଉଛେ ନ ବୋଲେ ଇମାନଙ୍କର କେନ୍ତା ଆମେ ଯତ୍ନ ମାନକେ କରିପାରତା କି ଯତ୍ନ ରଖିପାରତା ତାଙ୍କର ବି ଜୀବନଟା ଅଛେ ଆମର ବି ଜୀବନ ଅଛେ ହେଲେ କଥା ପଡ଼ିଲା ଯେ ତାଙ୍କର ଉପରେ ଆମେ ବି ନିର୍ଭର ହେଇକି ରହୁଛୁ ଆରୁ ଆମେ ଯଦି ଭଲ ଦେଖବାର ନି କର୍ମା ସେମାନେ ଆମକେ ଏତେ ସହଯୋଗ କରୁଛନ୍ ଆମର କାମ ବୁତାନେ କି ଚାଷବାସ ନେ ବୋଇଲେ ଇଟା ବି କଥା ଗୋଟେ ନିକା
0: ଯେହେତୁ ସେମାନେ ଆମର ଭରସାଥି ଆମର ଘରେ ରହୁଛନ୍
1: ହଇ
0: ଆରୁ ଆମେ ସେମାନଙ୍କଠୁ ଲାଭ ଉଠାଉଛୁ ବୋଇଲେ ସେମାନଙ୍କୁ ସେବା କରବାର ଆମର ହିଁ କାମ ଏ ହେଲେ ଇଟାକେ ଆମେ ବିଶେଷ କରି ଖରାଦିନେ ଭୁଲି ଯାଉଛୁ ସେମାନଙ୍କେ ଖୁଲା ଛାଡ଼ି ଦେଉଛୁ ଆରୁ ସେଇଥିଲାଗି ଇ ଯେନ୍ ଅସୁବିଧା ମାନେ ସବୁ ହେଉଛେ ସେମାନଙ୍କ ଜୀବନ ବି ମଝେ ମଝେଥି ହାନି ହେଇଯାଉଛେ ନି କାଏଁ
1: ହଇ ଦାଦା ବୋଇଲେ ଦାଦା ବୋଇଲେ ଇ ଆମର ଯେନ୍ ଡକ୍ଟର ଆଜ୍ଞା ଯେନ୍ଟା ଅଛନ୍
0: ହଇ
1: ଆମର କାଂସଭାଲର ପ୍ରାଣୀ ଚିକିତ୍ସକ ଆମର ବେହେରା ଆଜ୍ଞା ତାଙ୍କର ଶୁଣୁନ କେନ୍ତା ଆମେ ଯତ୍ନ ପାତନ କରିପାରମା ଇ ଖରାଦିନେ
0: ହଇ ଗା ହଇ ଶୁଣୁ
3: ଆଜ୍ଞା ନମସ୍କାର
4: ନମସ୍କାର
3: ଆପଣଙ୍କ ସ୍ୱାଗତ ଆମର କାର୍ଯ୍ୟକ୍ରମକେ
4: ଧନ୍ୟବାଦ ଆଜ୍ଞା
3: ଆପଣଙ୍କର ଟିକେ ପରିଚୟ ଦେଇଦେବେ ଆଜ୍ଞା
4: ମୁଇଁ ହଉଛି ଡାକ୍ତର ନିତେଶ କୁମାର ବେହେରା ମୁଇଁ କାଂସଭାଲ ପଶୁ ଡାକ୍ତରଖାନାରେ ପ୍ରାଣୀ ଚିକିତ୍ସକ ଅଛେ
3: ହଉ ଆଜ୍ଞା ଆରୁ ଆମର ଯେନ୍ତା ଯେତେବେଳେ ବି ଗୋଟେ ଚାଷବାସ ହେଉ କି ଯେନି ଜାଗାରେ ବି ହେଉ ଆମର ଗୃହପାଳିତ ଯେନ୍ ପଶୁପକ୍ଷୀ ମାନେ ଅଛନ୍ ଆମର ଚାଷୀମାନଙ୍କର ଗୋଟେ ଗୋଟେ ସେମାନେ ବନ୍ଧୁବାନ ଆରୁ ସବୁବେଳେ ତାଙ୍କର ଆମର ତ ଦରକାର ପଡୁଛି ଆର୍ ତାଙ୍କର ବିନା ଆମେ ବି ରହିନି ପାରୁ আর গাঁ ঘরে যেতে হলে বি গোটে গৃহপালিত পশুপক্ষী অছন বলে সে বি আমার গোটে গোটে ঘর সদস্য আন্ত আর তাঁর দেখভালটা করবারটা নিহাতি জরুরি আয়ে তাঁর বিনা আমি চলি নিপারু কি সে বি আমার বিনা চলি নিপারন্ত বলে নিহাতি ই খরা দিনে টিকি ফরক পড়ছি সে যতন পাতনরে বলে আমি এই খরা দিনে কেনতা কেনতা আমি গৃহপালিত পশুপক্ষী মানে যেটা

0: ଅଛନ୍ ତାଙ୍କେ ଯତ୍ନ ନେଇ ପାର୍ମା ଆର୍ ତାଙ୍କର ଉପରେ ଏଇ ଖରାଦିନେ କାଁ କାଁ ପ୍ରଭାବ ମାନେ ଅଧିକା ଟିକେ ପଡିଥିସି?
1: ଦେଖନ୍ ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟତଃ ତାପମାତ୍ରା ରହୁଛି 28-30 ଡିଗ୍ରୀ ସେଣ୍ଟିଗ୍ରେଡ୍, ଆଉ ଆର୍ଦ୍ରତା ଯେଟା କହୁଛନ୍ତି, ହ୍ୟୁମିଡିଟି ଯୋଉଟା କହୁଛନ୍ତି, ସେଟା 70% ରହୁଛି। କିନ୍ତୁ ଖରାଦିନେ କଣ ହୁଏ ନା ଏଟା ବଢିଯାଏ ତାପମାତ୍ରା, ଆମର 40-42-43 ଇଭେନ ଆପଣଙ୍କର 45 ପର୍ଯ୍ୟନ୍ତ ବି ପଳାଏ ବେଳେ ବେଳେ। ଯୋଉ ଆର୍ଦ୍ରତା ଯୋଉଟା କହୁଛନ୍ତି, ହ୍ୟୁମିଡିଟି ବା ଜଳୀୟ ଅଂଶ ଯୋଉଟା କହୁଛନ୍ତି, ସେଟା 70% କମିଯାଏ। ଯାହାଫଳରେ ମଣିଷ କୁହନ୍ତୁ, ଗୃହପାଳିତ ପଶୁପକ୍ଷୀ କୁହନ୍ତୁ, ସମସ୍ତଙ୍କ ଉପରେ ଆମର ଖରାପ ପ୍ରଭାବ ପଡିଥାଏ। ତାକୁ ଆମେ ଯଦି ଏଇ ଖରାପ ପ୍ରଭାବ ଅଂଶୁଘାତ ହୁଏ ବୋଲି ଆପଣ ଆମେ ସମସ୍ତେ ଜାଣିଛୁ, ମଣିଷ ମାନଙ୍କୁ ଯେମିତି ଅଂଶୁଘାତ ହୁଏ ସେଇଭଳି ପକ୍ଷୀ ମାନଙ୍କୁ ମଧ୍ୟ ଅଂଶୁଘାତ ରୋଗରେ ଶିକାର ହୁଅନ୍ତି ସେମାନେ। ଏହାଫଳରେ କଣ ହୁଏ ନା ଆମର ଉତ୍ପାଦନ କ୍ଷମତା ଗୃହପାଳିତ ପଶୁପକ୍ଷୀ ମାନଙ୍କର କମିଯାଏ। ଗାଈଟା ଯେତେବେଳେ କ୍ଷୀର ଯଦି ଦଉଛି 10 ଲିଟର ଦଉଥିବ କ୍ଷୀର ଶୀତ ଦିନରେ, ଯଦି ଖରାଦିନେ ଆମେ ତାକୁ ଠିକଠାକ ଭାବରେ ଯତ୍ନ ନେଇ ନବା ତାହେଲେ ତାର କ୍ଷୀର ପ୍ରଡକ୍ସନ ବି ବା କ୍ଷୀର ଉତ୍ପାଦନ କ୍ଷମତା ବି ଗାଈର କମିଯିବ।
0: ବୋଇଲେ ଆଜ୍ଞା ନିହାତି ପ୍ରଭାବଟା ଆମର ପଶୁପକ୍ଷୀ ଉପରେ ପଡୁଛି ନିକେ?
1: ନିହାତି। ତାପରେ ତାର ଦେଖନ୍ତୁ, ଯଦି ଗୋଟେ ବ୍ରଏଲର କୁକୁଡ଼ାଟେ ହେଇଥିବ, ଖରାଦିନେ ଯଦି ଆମେ ତାକୁ ଠିକ ଭାବରେ ଯତ୍ନ ପାତ୍ର ନେଇ କରିବା ହେଲେ ତାର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଶରୀରର ମଧ୍ୟ ପ୍ରଭାବ ପଡେ। ଯାହାଫଳରେ ତାର ଆମେ ଯେତିକି ତାର ଓଜନ ପାଇବା କଥା ସେତିକି ଆମେ ତାର ଓଜନ ଆମେ ପାଇପାରିବା ନାହିଁ। ନିଶ୍ଚିତ ଆମର ସେଥିପାଇଁ ଆମେ କୁହାଯାଏ ଉତ୍ପାଦନ କ୍ଷମତା ଉପରେ 80% ପ୍ରଭାବ ପଡେ ଏବଂ ଆମର ଶରୀର ଏବଂ ସ୍ୱାସ୍ଥ୍ୟ ଉପରେ ଆମର 20% ପାଖାପାଖି ପ୍ରଭାବ ପଡେ ଗ୍ରୀଷ୍ମ ପ୍ରଭାବ ଠାରେ।
0: ଆଜ୍ଞା, ବୋଇଲେ କେନ୍ କେନ୍ ବର୍ଗ ଆମର ଯେନ୍ ଅଛନ୍ ପଶୁପକ୍ଷୀ ମାନେ ଯେନ୍ଟା କି ଅଧିକା ଟିକେ ଏନ୍ତା ପ୍ରଭାବ ପଡ଼ୁଛି?
1: ଦେଖୁନ୍, ଆମର କମ ବୟସର ପଶୁପକ୍ଷୀ ଯେମାନେ ରହିଲେ, ସେମାନଙ୍କର ନୂଆ ନୂଆ ଜନ୍ମ ହେଇଥିବେ କମ ବୟସର ପଶୁପକ୍ଷୀ, ବେଶୀ ପ୍ରଭାବ ପରେ କଳା ରଙ୍ଗର ପଶୁପକ୍ଷୀ ଯେଉଁମାନେ ରହୁଛନ୍ତି ଗୃହପାଳିତ ପଶୁପକ୍ଷୀ, କିମ୍ବା ରୋଗିଣା ପଶୁପକ୍ଷୀ ଯେଉଁମାନଙ୍କ ରୋଗ ବାଗ ହେଇଛି ଆଗରୁ, ରୋଗିଣା ଅଛନ୍ତି, ରୋଗ ବାଗ ଅଛି, କୁର୍ମୀ ଅଛି, ତାପରେ ହଉଛି ଶ୍ୱାସ ରୋଗରେ ଯେଉଁମାନେ ପୀଡିତ ଅଛନ୍ତି, ମାନେ ଯେଉଁମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହଉଛି ତାଙ୍କୁ, ଯେଉଁମାନେ ଶ୍ୱାସ ରୋଗ ଟାଇପ୍ର କିଛି ରୋଗ ଅଛି ତାଙ୍କୁ ପୀଡିତ ହୋଇଥାନ୍ତି, ସେହିପରି ପଶୁପକ୍ଷୀ, ଛେଳି, ମେଣ୍ଢା, ଗାଈ ଗୋରୁ ସମସ୍ତେ, କୁକୁଡ଼ା ବତକ ସମସ୍ତେ ଏଥିରେ ପ୍ରଭାବିତ ନିହାତି ହେଇଥାନ୍ତି।
0: ହଁ ଆଜ୍ଞା, ହେଲେ ଆମକେ କାଁ କାଁ ସତର୍କତା ମାନକେ ଅବଲମ୍ବନ କରି ପଡ଼ବା ଆମର ଏଇ ଖରାଦିନେ?
1: ଦେଖୁନ୍, ପ୍ରଥମ ସତର୍କତା ସବୁବେଳେ କୁହାଯାଏ ଆମର ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ମାନେ ଗୋଟେ ରୋଗଟା ହେଇଯାଇଛି ତାକୁ ଟ୍ରିଟମେଣ୍ଟ କରିବା ଅପେକ୍ଷା ଯଦି ଆମେ ତାର ପ୍ରତିକାର କରିପାରିବା ଆଗରୁ ତାହେଲେ ଆମ ପାଇଁ ସେଟା ବହୁତ ଭଲ।
0: ଆଜ୍ଞା,
1: ସେଥିପାଇଁ କଣ କଣ କରିବା ନା ଗାଈ ଗୋରୁ ମାନଙ୍କୁ ଆମେ 10-4 ପର୍ଯ୍ୟନ୍ତ ଖରାରେ ନ ଚରେଇବାର ଟିକେ ଆମେ ତାକୁ ଅଭ୍ୟାସରେ ପରିଣତ କରିବା ପାଇଁ ପଡିବ।
0: ଆଜ୍ଞା,
1: ଆମର କାରଣ ନା ଗାଈ ଗୋରୁ ମାନଙ୍କୁ ଛାଡି ଦିଆ ହଉଛି, ଯେମିତି 9 ବେଳେ ଛାଡି ଦଉଛନ୍ତି, ସନ୍ଧ୍ୟାବେଳେ ଆଣୁଛନ୍ତି, ତ ସେ ଖରା ଟାଇମଟାରେ ଯୋଉଟାରେ ଧରନ୍ତୁ 11-4 ଭିତରେ ଯୋଉ ଖରାଟା ରହୁଛି ମୁଖ୍ୟତଃ, ସେଇ ଟାଇମରେ ଯେମିତି ଗାଈ ଗୋରୁ ମାନେ ଖରାରେ ନ ରହିବେ ସେଥିପାଇଁ ତାକୁ ଅଭ୍ୟାସ ପରିଣତ ଆମକୁ କରିବା ପାଇଁ ସକାଳୁ ଚରେଇକି ଛାଡି ଦେଇତେ ପଡିବ ସକାଳୁ।
0: ଆଜ୍ଞା,
1: ତାପରେ ଯେତେବେଳେ ଖରା ଟାଇମରେ ତାକୁ ଫେରେଇ ଆଣିବା ପାଇଁ ପଡିବ, ଏଇଭଳି ଟିକେ ଅଭ୍ୟାସ ଟିକେ କରିବା ପାଇଁ ପଡିବ ଗାଈ ଗୋରୁ ମାନଙ୍କୁ ସକାଳୁ, ଏଇଟା ମୁଖ୍ୟତଃ ଗୋଟେ କାରଣ ହେଲା। ନହେଲେ ସେମାନେ ଦେଖନ୍ତୁ ପଳେଇବେ ଚରିବା ପାଇଁ, କୋଉ ଜାଗାରେ ପାଣି ନଥିବ, ଗୋଟେ ଗୋଟେ ବିଲରେ ପାଣି ନଥାଏ ଆମର, ସେଇ ଜାଗାରେ ଗଲେ ସେମାନେ ଆଉ ଧରନ୍ତୁ ଯିଏ ରୋଗିଣା ଥିବ ଗାଈ ଗୋରୁ କି ଛୋଟ ଗାଈ ଗୋରୁ ଥିବ ସେମାନେ ସାଙ୍ଗେ ସାଙ୍ଗେ ଖରାରେ ସହ୍ୟ ନ କରିପାରି ସାଙ୍ଗେ ସାଙ୍ଗେ ସେଠାରେ ପଡି ମୃତ୍ୟୁମୁଖରେ ପଡିବା ସମ୍ଭାବନା ବହୁତ ରହିଛି। ଦେଖନ୍ତୁ ଆପଣ ସକାଳୁ ଆମେ ତାକୁ କଣ କରିବା ନା ଖାଇବା ପାଇଁ ଦବା, ସକାଳୁ ଖାଇବା ପାଇଁ ଦବା, ବଡି ଭୋର ସକାଳୁ ଖାଇବା ପାଇଁ ଦବା, ଏବଂ ସେମାନେ ସନ୍ଧ୍ୟାବେଳେ ଖାଇବା ପାଇଁ ଦବା, ସନ୍ଧ୍ୟାବେଳେ ବା ରାତିରେ ଖାଇବା ପାଇଁ ଦବା, ଦିନବେଳେ ଜମା ଟୋଟାଲି ତାଙ୍କୁ କିଛି ଖାଇବା ପାଇଁ ଦବା ନାହିଁ। ତାର କାରଣ ହଉଛି କାହିଁକି ନା ଦେଖନ୍ତୁ, ଯଦି ଦିନବେଳେ ଆମେ ଖାଇବା ପାଇଁ ଦବା, ଦିନବେଳେ ଏମିତି ବାୟୁର ତାପମାତ୍ରା ଅଧିକ ରହୁଛି, ଆମେ ତାକୁ ଖାଇବା ପାଇଁ ଦେଇଦେଲେ ଯାହାଫଳରେ ତାଙ୍କ ଶରୀର ତାପମାତ୍ରା ବଢିଯିବ, ଖାଇବା ପାଇଁ ଦେଲା ମାନେ ଶରୀର ତାପମାତ୍ରା ବଢିଯିବ, ଯାହାଫଳରେ ଏଇ ରୋଗ ହବାର ଯଥେଷ୍ଟ ପରିମାଣର ସମ୍ଭାବନା ରହୁଛି ଦିନବେଳେ। ସେଥିପାଇଁ ଆମେ ତାଙ୍କୁ ଯଦି ଆମେ ଦବା ପାଇଁ ଚାହୁଁଛେ ଖାଇବା, ତାଙ୍କୁ ଏଇ ଶୁଖିଲା ପୁଆଳ ବା ନଡା ଯୋଉଟାକୁ ଶୁଖିଲା ନଡା ଆମେ ଖାଇବା, ତା ସହିତ ଲୁଣ ସହିତ ଗୁଡ ମିଶେଇକି ପାଣିରେ ଫେଣ୍ଟିକି ଗୋଟେ ବଡ ବାଲ୍ଟିରେ ବଡ ଢମାରେ ତାକୁ ଆମେ ଦେଇପାରିବା, ଯୋଉଟାକି ତାକୁ ଆମେ ORS ପାଣି ହିସାବରେ ଆମେ ଏଟା ଗାଁ ଗହଳି ସମସ୍ତଙ୍କୁ ସବୁଆଡେ ମିଳିବ ଗୁଡ ଆଉ ଲୁଣ, ତ ଆମେ ତାକୁ ଆରାମସେ ଦେଇପାରିବା ଗୁଡ ଆଉ ଲୁଣ ପାଣି ମିଶିକରି, ଆଉ କୁକୁଡ଼ା ମାନଙ୍କୁ ORS ପାଣି ମଧ୍ୟ ଦେଇପାରିବା।
0: ବୋଇଲେ ଏଇ ଖରାଦିନେ ସମସ୍ତଙ୍କର ଆମର ଯେନ୍ଟା କି ଦେହର ଯେତେ ଜଳୀୟ ଅଂଶ କମିଯାଉଛେ, ବୋଇଲେ ଏଇସବୁ ଆମେ ଉପଚାର ଦେଇପାରମା ସେମାନଙ୍କେ?
1: ଆଜ୍ଞା ହଁ, ଏବେ ଆମେ ତାକୁ ଆମର ସୁବିଧାରେ ଗୁଡ ତ ମିଳିପାରିବ ଆଉ ଲୁଣ ମିକ୍ସ କରିକି ଥଣ୍ଡା ପାଣିରେ, ଗଭୀର ନଳକୂପ ପାଣିରେ ଆମେ ତାକୁ ମିକ୍ସ କରିକି ଥଣ୍ଡା ପାଣିରେ ଆମେ ତାକୁ ଦେଇପାରିବା, ଯାହାଫଳରେ ତାଙ୍କର ଜଳୀୟ ଅଂଶ ଦେହରେ ତାଙ୍କର ଶୀଘ୍ର ଇଏ ହବନି, ଜଳୀୟ ଅଂଶ ତାକୁ କଣ୍ଟ୍ରୋଲ କରିପାରିବା ଆମେ, ଶୀଘ୍ର ବାଷ୍ପୀଭୂତ ହବ ନାହିଁ ଦେହର।
0: ହେଲେ ବି ଆଜ୍ଞା ଦେଖିବେ କି ଆମର ଗାଁ ଘର ଲୋକ ମାନେ ଯେନ୍ଟା ଅଛନ୍ ଗୋରୁ ଗାଈ ମାନେ କେମିତି ନେଇକି ତ 9ଟା 10ଟାରେ ଛାଡ଼ି ଦଉଛନ୍ ପୁରା ଦିନ ଗୁଟା ହେଲେ ଚରୁଛେ, ବୋଇଲେ ସେମାନଙ୍କେ ଆଗରୁ ହେଲେ ବି ଟିକେ କାଣା କାଣା ଖାନ ପାନ ଟିକେ ଦେବାର କଥା ଆଉ ଛାଡ଼ବାର କଥା
1: ସେମାନଙ୍କୁ ଦେଖନ୍ତୁ, ସେମାନଙ୍କୁ ସେଇ ଯୋଉ କହିଲି ORS ପାଣି କିମ୍ବା ଗୁଡ ଆଉ ଲୁଣ ମିଶ୍ରିତ ପାଣି ସବୁବେଳେ ଦେବା କଥା, ସକାଳେ ଯେତେବେଳେ ଚରିବା ପାଇଁ ଯାଉଛନ୍ତି ତା ପୂର୍ବରୁ ତାଙ୍କୁ ପାଣି ପିଇକି ଛାଡ଼ିବା କଥା।
0: ଆଜ୍ଞା
1: ତାଙ୍କୁ କଣ କରିବା ନା ଯୋଉ ଜାଗାରେ ପାଣିର ମାନେ ପାଣି ରହୁଛି ସେଇ ଜାଗା ପାଖାପାଖି ଚରିବା ପାଇଁ ଛାଡିବା କଥା, ଜାଗାରେ କିମ୍ବା ଯୋଉ ଜାଗାରେ ଛାଇ ବେଶୀ ରହୁଛି ସେଇ ଜାଗାରେ ସେମିତି ଛାଡିବା କଥା। ଆଉ ଯିଏ ତାଙ୍କୁ ଚରେଇବା ପାଇଁ ନଉଛନ୍ତି ତାଙ୍କୁ ବି କହିବା କଥା କି ଯଦି କିଛି ସେମିତି ଆପଣଙ୍କର ସ୍ୱାଭାବିକ କଣ୍ଡିସନ ଦେଖିଲେ କି ଗାଈ ଗୋରୁ ଯେ ଆସିପାରୁନି କି ସେଇ ଟାଇପରେ ପଡିଯାଉଛି, ତାହେଲେ ତୁରନ୍ତ ଆପଣ ତାକୁ ଶୀଘ୍ର ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟକୁ କଣ୍ଟାକ୍ଟ କରିବେ, ନହେଲେ ଆପଣ କିଛି ତାଙ୍କର ଫାଷ୍ଟ ଏଡ୍ ବା ଯୋଉଟା ଆମେ ଘରେ ବି ଆମେ ଦେଇପାରିବା ସେଇଭଳି କିଛି ବ୍ୟବସ୍ଥା ମଧ୍ୟ କରିପାରିବା, ସେଇଟା ଆମେ ପରେ କଥା ହେବା ସେ ବିଷୟରେ।
0: ବୋଇଲେ ଆଜ୍ଞା କେମିତି କେମିତି କରିପାରିବା ତାହେଲେ ଇଏ ଆମର ଯେନ୍ଟା ଘରୋଇ ଉପଚାର କଥା ବି କହୁଛନ୍ ଆପଣ ଯେନ୍ଟା କି ଖରାପ।

0: ବି ଆମେ ଦେଇପାରିବା ସେଇଭଳି କିଛି ବ୍ୟବସ୍ଥା ମଧ୍ୟ କରିପାରିବା, ସେଇଟା ଆମେ ପରେ କଥା ହେବା ସେ ବିଷୟରେ।
1: ବୋଇଲେ ଆଜ୍ଞା କେମିତି କେମିତି କରିପାରିବା ତାହେଲେ ଇଏ ଆମର ଯେନ୍ଟା ଘରୋଇ ଉପଚାର କଥା ବି କହୁଛନ୍ ଆପଣ ଯେନ୍ଟା କି ଖରାପ ହେଲେ ଆଜ୍ଞା କେମିତି କେମିତି କରିପାରିବା ତାହେଲେ ଇଏ ଆମର ଯେନ୍ଟା ଘରୋଇ ଉପଚାର କଥା ବି କହୁଛନ୍ ଆପଣ ଯେନ୍ଟା କି ଖରାପ।

0: ଅଧା କରିକି ଘରର ଯୋଉ ଚାଳ ରହୁଛି, ଆଜବେଷ୍ଟର ରହୁଛି, ତା ଉପରେ ପକେଇଦବା। ଘର ଚାଳ ଉପରେ ପକେଇଦେଲେ ଆମେ ତାଙ୍କୁ ଟିକେ କମ ଗରମ ଲାଗିବ, ଯାହା ହେଲେ ବି ଯୋଉ ଆମର ରହୁଛି ଗୁହାଳଟି, ତାପରେ ଗୁହାଳର ଯୋଉ ପାର୍ଶ୍ୱରେ ରହୁ ଯୋଉ ଝରକା ରହୁଛି କିମ୍ବା କବାଟ ରହୁଛି, ସେଥିରେ କଣ କରିବା ନା ବସ୍ତା, ଯୋଉ ଆଳୁ ବସ୍ତା ହଉ କିମ୍ବା ଅଖା ଯୋଉ ରହୁଛି, ତାକୁ ଆମେ ଭିଜେଇକି ତା ଦୁଆର ମୁହଁରେ ଟାଙ୍ଗିଦବା, ଯାହାଫଳରେ ଯୋଉ ପବନଟା ଯିବା ଆସିବା କରିବ ସେଥିରେ ତାଙ୍କୁ କିଛି ପରିମାଣରେ ଥଣ୍ଡା ଲାଗିବ। ଆଉ ଗୁହାଳରେ ମଧ୍ୟ ତାକୁ ଆମେ ଫ୍ୟାନର ବ୍ୟବସ୍ଥା କରିବା, ଯାହାଫଳରେ ଆମେ ଅଂଶୁଘାତକୁ ବହୁତ ପରିମାଣରେ ପ୍ରତିରୋଧ କରିପାରିବା।
1: ହଁ ଆଜ୍ଞା, ବୋଇଲେ ଆଜ୍ଞା ଆପଣ ଆସିଲେ ଆମର ବୈଠକିନ ଚାଷୀ ଭାଇ ବହିନ ମାନଙ୍କୁ ଏତେ ବଢିଆ ବଢିଆ କଥା ମାନକେ କହିଲେ, ଆମର ଯେନ୍ତା କି ପ୍ରାଣୀ ଧନ କେ ଆମେ କେନ୍ତା ଯତ୍ନ ପାତନ କରି ରଖବା, ଏଇ ଖରାଦିନ ହେଲା କି ଆମର ବର୍ଷା ଆରମ୍ଭରୁ, ଆରୁ ଏତେ ଏତେ ଭଲ ଭଲ କଥା ମାନକେ କହିଲେ, ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
2: ଶୁକ୍ରଗା।
3: ହଁ ଦାଦା,
2: ଦେଖ ଡାକ୍ତର ଆଜ୍ଞା ମାନେ ଦେଖୁଛନ୍, ଅନୁଭବ କରୁଛନ୍ ଯେ ପ୍ରକୃତ ନେ ଯେନ୍ ବିଶେଷ କରି ଖରା ମାସେ ଗାଈ ଗୋରୁ ଛେଳି ମେଣ୍ଢା ମାନେ ଅବହେଳିତ ହେଉଛନ୍ ନି କାଏଁ,
3: ନିହାତି ନିହାତି,
2: ଆରୁ ଖରା ମାସେ ସେମାନଙ୍କର ବିଶେଷ ବିଶେଷ ଆମକୁ ଧ୍ୟାନ ଦେବାର କଥା, କାଇଁ କରିକି କେନ୍ଠାନେ ପାନ୍ ପିଇବାର୍ ଲାଗି ପାଉଛନ୍, କେନ୍ଠାନେ ସେମାନଙ୍କେ ଖରା ବାଜୁଛେ, କାଣା ହଉଛେ, ସବୁ କଥାକେ ଆମେ ନି ବୁଝ୍ମା ବୋଇଲେ ତ ବହୁତ ମୁସ୍କିଲ ହେବାଗା
3: ହୋଇଗା ହୋଇ, ବୋଇଲେ ନିହାତି ଧ୍ୟାନ ଦେବାର କଥା ନି କାଏଁ।
2: ହେଲେ ଶୁକ୍ରଗା
3: ହଇ ଦାଦା,
2: ଇଟା ତ ହେଲା ଆମର ଗୃହପାଳିତ ପଶୁପକ୍ଷୀମାନଙ୍କର କଥା ନି କାଏଁ,
3: ହଇ ହଇ,
2: ବୋଇଲେ ଆମର ଭି ତ ଦେହ ପାନ୍ର ଯତ୍ନ ନେବାର ଦରକାର
3: ହୋଇଗା, ନିହାତି ଦେଖୁଛ ଇ ଖରାଦିନ ଏନ୍ତା ହେଇଛେ ଯେ ମୋର ତ ମୁଣ୍ଡ କେତେଦିନ ହେଲା ଝାଇଁ ଝାଇଁ କରୁଥିଲାନ, ମାହା ମୁସ୍କିଲରେ ଚିନ୍ତା କରିଲି ଇ ବୁଆ ବସି ବସି ଖାଇ ଖାଇ ଅଛେ ଭାଗେ ଲାଗ୍ଲା ଟିକେ,
2: ହେନ୍ତା ନ କଥା ଏ,
3: ଆଉ ଏତେ ଯେନ୍ ବିହା ବରୁ ମାନେ ହେଲା ମାସଟା ବୋଇଲେ ସେସବୁର ଅସରଟା ହେଇଥିବା ଗା,
2: ଅସରଟା ହିଁ ଆଏ, କାଇଁ କରିକି ଆମେ ଖାଇବାର୍ ପିଇବାର୍କେ ବିଶେଷ ଧ୍ୟାନ ଦେଉଛୁଁ, କିନ୍ତୁ ଯେନ୍ କସରତ ହେଲା କି ଆମେ ଇ ଯେନ୍ ବାଗାନେ କାମ କରବାର ଅଛେ ସେଟାକେ କର୍ମା, ଇ କାମ ମାନକେ ଟିକେ ଢିଲା ମାରୁଛୁ, କାଇଁ କରିକି ଆମେ ଟିକେ ସ୍ମାର୍ଟ ହେଇଗଲୁ ନ, ଲୋକମାନକେ କାମଥି ଲଗାଇ କରି ନିହେଲେ ଯେନ୍ କୁଡ଼ା ଖୋସା ମେସିନ୍ ମାନେ ଅଛେ ସେଟାକେ ଫେର୍ ଅଲଗା ଲେବର୍କେ ଲଗାଇ କରି କରାଉଛୁ, ଆମେ ନିଜେ କରୁଛୁ ଭାଇ
3: ପୁରା ଉତ୍ସାହ ଆଜ୍ଞା।
2: ହଇ ତ ଇ ଯେନ୍ କସରତ ଯୋଗ ବା ପ୍ରାଣାୟାମ ବା ଇ ଯେନ୍ ବାଗାନଥି କାମ କରବାର୍, ଇଟା ମାନକେ ଯଦି ଆମେ ଜାରି ନାଇଁ ରଖ୍ମା ବୋଲେ ତ ଇ ବାଗେର ଅବସ୍ଥା ମାନେ ହେବା
3: ହଇ, ବୋଇଲେ ନିହାତି ଇଟା ବି ଆମେ ଧ୍ୟାନ ଦେବାର କଥା।

0: ସେସବୁ କଥା ତ ରହିଲା। ହେଲେ କେନ୍ତା ଭାବୁଥିଲେ କି ଦେଖୁଛ ବର୍ଷା ପାଣିର କଥା ପଡ଼ୁଛି,
1: ହଇ ହଇ ହଇ,
0: ଆଉ ପାଗ ତ କେତେବେଳେ କାଁ ହେବା କହିନୁହେନି କାଁ ବେଲେ, ଆଉ କାଁ ବୋଲୁଥିଲି କି ଆମର ପାଣିପାଗର କଥା ଟିକେ ଜାଣିନେତାନ ଗା।
1: ହଇ ଗା ହଇ, ହେଲେ ପାଣିପାଗ ତ ଦେଖୁଛ ମେଘୁଆ ପାଗ ରହୁଛେ, ଆରୁ ଆମର ଯେନ୍ ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଯେନ୍ ସୂଚନାଟା ଆସିଛେ ସେଟା ଫେର୍ ଇଟାନ ବତାଉଛେ କି ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ଦେଖାଯିବା।
0: ହଇ ହଇ ଦାଦା, ଆରୁ ଘଣ୍ଟା ପ୍ରତି 3 କିଲୋମିଟର ହିସାବରେ ପବନ ବୋହିବା, ଯେନ୍ଟା କି 42 ଡିଗ୍ରୀ ତଲିଆ ହେଇକିରି ବୋହିବା, ଆରୁ ଇତାର ସାଙ୍ଗେ ସାଙ୍ଗେ ଦେଖମା ବୋଇଲେ 8 ମିଲିମିଟର ଯାକର ବର୍ଷା ହେଇପାରେ, ଆରୁ ସର୍ବୋଚ୍ଚ ତାପମାତ୍ରା 49 ଡିଗ୍ରୀ ଆରୁ ସବୁନୁ କମ 27 ଡିଗ୍ରୀ ସେଲସିୟସ ରହିବା, ଆରୁ ଆଦ୍ରତାକେ ଦେଖମା ବୋଲି ସବୁନୁ ଏତିକା ଶତକଡ଼ା 79 ଭାଗ ଆରୁ ସବୁନୁ କମ ଶତକଡ଼ା 32 ଭାଗ ରହିବାର ସମ୍ଭାବନା ରହୁଛି ବୋଲେ ଦାଦା। ଇ ସବୁ କଥା ରହିଛି ବୋଲେ ଆମର ଦେଖ ସବୁଦିନ କହି ରହୁଛୁ କି ଆମର ବଜାର ହାଟ କଥା ବି ଟିକେ
1: ହଇ ହଇ ହଇ,
0: ବୋଲେ ଆମର ରାଉରକେଲା ପାଖର ବଜାର ହାଲଚାଲ ନି ଜାଣିଲେ ବି ନି ବନେ ନୁହଁ।
1: ସେଇ ବଜାର ହାଟେ ପନିପରିବା ସବୁ ହାରାହାରି କେତେ ଦରଦାମ ଥି ବିକ୍ରି ବଟା ହଉଥିଲା ସେ କଥା ମାନକେ ନି ଗାଏ।
0: ନିହାତି ନିହାତି,
1: ହେଲେ କହିଦେଉ।
0: ହଁ ଦାଦା, ଆରୁ ଆମର ରାଉରକେଲା ପାଖର ବଜାରର ହାଲଚାଲ କେ ଦେଖମା ବୋଇଲେ ଇନେ ରହିଥିଲା ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 20 ଟଙ୍କା, ଅଦା 120 ଟଙ୍କା, ଲେସୁନ 160 ଟଙ୍କା, ଆରୁ ସେ ବାଗିର ଦେଖମା ବୋଇଲେ ବିଲାତି 40 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 30 ରୁ 40 ଟଙ୍କା, କୁନ୍ଦୁରୁ 40 ଟଙ୍କା, କର୍ଲା 40 ଟଙ୍କା, କଞ୍ଚା କଦଳୀ 40 ରୁ 50 ଟଙ୍କା, କାକେର 30 ରୁ 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ପୁଟଲ 40 ଟଙ୍କା, ଫୁଲକୋବି 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ରୁ 50 ଟଙ୍କା, ଲାଉ ଗୁଟାକେ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ବୋଲେ କଞ୍ଚା ମିର୍ଚା ରହିଥିଲା 80 ରୁ 100 ଟଙ୍କା ବୋଲେ ଦାଦା। ଇ ସବୁ କଥା ତ ଟିକେ ରଚିକିରି ରଖଲା, ଆର ସମୟ ବି ତ ହେଇ ଆସିଲା ନ
1: ହଇ,
0: ଆରୁ ଭଲ ଜାନକାରୀ କଥା ମାନଙ୍କୁ ତ ହେଲା ବାଗିର ଲାଗୁଛେ ନ।
1: ହେଲେ ଆଜ ତ ସମୟ ହେଇଗଲାନ ବୈଠକି ସାରବାର ଲାଗି, ହେଲେ ଚାଷୀମାନଙ୍କ ଅନୁରୋଧ କି ସେମାନଙ୍କେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ ଏ ବିଷୟନ ମତାମତ ରଖିକିରି ଆମର ପାଖେ ଚିଠି ଲେଖମେ ନି କାଏଁ।
0: ହଇ ଦାଦା,
1: ଆରୁ ଆମର ପାଖେ ଚିଠି ଲେଖବାର ଲାଗି ଠିକ୍ ନା ହଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆରୁ ଚାଷୀ ଭାଇ ଭଉଣୀ ଜାଣିଛ ନା ଆମର କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇଛି ବୋଇଲେ ଚାଷୀ ଭାଇ ବୋନ ମାନେ ଆଜିର ବୈଠକିନୁ ଆମର ମଙ୍ଗଳ ଦାଦାକେ ଆର ଏ ଶୁକ୍ର ଭାଇକେ ବିଦାୟ ଦଉନ୍।
1: ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଶୁଭଶ୍ରୀ ଦାସ।

0: ଭାଇ କେମିତି ଅଛନ୍ତି?
1: ଭଲ ଅଛନ୍ତି ଆମେ। ଆଉ କ'ଣ
0: ଆପଣଙ୍କର ସେଠି କେମିତି କାଳ ବୈଶାଖୀ କିମ୍ବା କିଛି କ୍ଷୟକ୍ଷତି ହେଇଛି କି?
1: ନାଇଁ ନାଇଁ, କାଳ ବୈଶାଖୀ ତ ହେଇନି ଆଜ୍ଞା, ଗରମ ବେଶୀ।
0: ବହୁତ ଗରମ ହଉଛି ନାଇଁ?
1: ଆଜ୍ଞା
0: ଆଜ୍ଞା, ଆଉ କିଛି ଦିନ ପରେ ବୋଧ ହୁଏ ମୌସୁମୀ ଆସିଯିବ।
1: ହଁ, 4-5 ତାରିଖ ତ କହୁଛନ୍ତି ଆଜ୍ଞା, ମୌସୁମୀ ବାୟୁ ଆସିଯିବ ଆମର ଇଙ୍କୁ, ବୋଲେ 10-15 ତାରିଖ ପହଞ୍ଚିଯିବ।
0: ଆଜ୍ଞା ଆଜ୍ଞା, କୁହନ୍ତୁ ଆଜି କ'ଣ ଗୀତ ଶୁଣେଇ ଦେବା ଓଡ଼ିଆ ଚଳଚ୍ଚିତ୍ରର?
1: ଆଜି ଦେଇଦେବି ଆଜ୍ଞା, ଫୁଲ ଚନ୍ଦନର ଏ ଫୁଲ କହନା କହି ଯେ ଭାଇ, ସେ ଗୀତଟା ବହୁତ ଲାଗେ।
0: କାହାକୁ ଡେଡିକେଟ୍ କରିବା କି?
1: ଖାସ୍ ଆପଣଙ୍କୁ ଆଉ ସବୁ ଶ୍ରୋତା ମାନଙ୍କୁ।
0: ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ ଫୋନ୍ କରିଥିବା ପାଇଁ। ପ୍ରତ୍ୟେକ ଥର ମନ କରିକି ଆପଣ ଫୋନ୍ କରନ୍ତି, ବହୁତ ଭଲ ଲାଗେ। ରହୁଛୁ, ଶୁଣେଇ ଦେଉଛୁ ଆପଣଙ୍କ ଅନୁରୋଧର ଗୀତଟି।
1: ଜୁହାର।

0: ହ୍ୟାଲୋ,
1: ହ୍ୟାଲୋ ଅର୍କେଲା, ମୁଁ ମନୋଜ ଲୋଚନ କହୁଥିଲି, ଝାଡ଼ଖଣ୍ଡ କାଦୁପାନି ଥାନା ପୁଲିଆରୁ।
0: ସ୍ୱାଗତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ।
1: ଆଉ କେମିତି ଅଛନ୍ତି ମ୍ୟାଡମ?
0: ବହୁତ ଭଲ ଅଛି। ଆପଣଙ୍କ କହିବା ଷ୍ଟାଇଲ ବହୁତ ଭଲ ଥିଲା, ବହୁତ ଭଲ ଇଣ୍ଟ୍ରୋଡକ୍ସନ ଆପଣଙ୍କର ଦେଲେ। ଆପଣ କ'ଣ କରନ୍ତି କୁହନ୍ତୁ।
1: କିଛି ନାହିଁ ମ୍ୟାଡମ, ଏବେ ତ ଖରା ଯାହା ଦଉଛି କହନ୍ତୁ ନାହିଁ, ଘରୁ କୁଆଡେ ବାହାରି ହଉ ନାହିଁ।
0: ଆଜ୍ଞା, ବହୁତ ଖରା ହଉଛି ନି?
1: ଭଲ ଲାଗୁଛି, ଯେତେବେଳେ ବର୍ଷା ଫର୍ଷା ସବୁ ହଉଛି ନା ମ୍ୟାଡମ, ଟିକେ ଭଲ ଲାଗୁଛି ଆଉ।
0: ଆଜ୍ଞା ଆଜ୍ଞା, ଆଉ କ'ଣ ସବୁ ଚାଷ ଏବେ ଲଗା ହେଇଛି କିଛି ନାହିଁ?
1: ଏବେ କିଛି ଲଗେଇନୁ ମ୍ୟାଡମ, ଲଗେଇବା ଆର ମାସଠୁ। ଆମର ତ ଧାନ ବୁଣା ବି ଷ୍ଟାର୍ଟ ହେଇନି, ଆର ମାସଠୁ ବୁଣା ହବ। ବହୁତ ଜଣଙ୍କର ତ ବୁଣା ବୁଣି ଚାଲିଛି ଯେ ଆମେ ନାଇଁ କରିଛୁ ଏବେ।
0: ଆଉ କୁହନ୍ତୁ, ଆଜି କ'ଣ ଗୀତ ଶୁଣେଇ ଦେବା ଓଡ଼ିଆ ଫିଲ୍ମର?
1: ପାଗଳ ପ୍ରେମୀ ଫିଲ୍ମର ଗୋଟେ ଗୀତ ଦେଇଦେବେ ଆଉ, ମତେ ଗାଳି ଦେଇ ପାରୁ ସେ ଗୀତଟି ଦେବେ ଆଉ। ଆଉ ସାଙ୍ଗମାନଙ୍କୁ ଡେଡିକେଟ୍ କରିବା ପାଇଁ ଚାହୁଁଛି, ପ୍ରଥମ ତ ଆପଣଙ୍କୁ ଡେଡିକେଟ୍ କରିବି, ତାପରେ ମୋ ସାଙ୍ଗମାନଙ୍କୁ ଡେଡିକେଟ୍ କରିବି, କ୍ରିଶନ ସହେ, ସୁପ୍ରା ବଡ଼ାଏକ, ବାଲକେଶ୍ୱର ବଡ଼ାଏକ, ଏମାନଙ୍କୁ ଡେଡିକେଟ୍ କରିଦେବେ ଆଉ।
0: ଠିକ ଅଛି ଆଜ୍ଞା, ଆପଣ ଆମକୁ ଫୋନ କଲେ ବହୁତ ବହୁତ ଧନ୍ୟବାଦ। ଶୁଣେଇ ଦଉଛୁ ଆପଣଙ୍କ ଅନୁରୋଧ କ୍ରମେ ସୁନ୍ଦର ଗୀତ, ଯାହା ଯାହାଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କ ପାଇଁ।
1: ନମସ୍କାର ମ୍ୟାଡମ।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ରାଉରକେଲା, ନମସ୍କାର, ଜୟ ଜଗନ୍ନାଥ।
0: ଆଜ୍ଞା, ଆମ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ? ଆଜ୍ଞା,
1: ମୁଁ ଚିତ୍ରସେନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥ।
0: ଆଜ୍ଞା ଚିତ୍ରସେନ ବାବୁ, କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ମଧ୍ୟ ସମସ୍ତେ ବହୁତ ଭଲ ଅଛୁ। ଆଉ କୁହନ୍ତୁ, ବର୍ତ୍ତମାନ କ'ଣ ସବୁ ଚାଲିଛି ଟିକେ କୁହନ୍ତୁ।
1: ବର୍ତ୍ତମାନ ତ ଏବେ ଦୋକାନ ଚାଲିଛି, ଆଉ ଘର କାମ ଟିକେ ଚାଲିଛି। ଆଉ
0: କୋଉ ପ୍ରକାର ଦୋକାନ କରିଛନ୍ତି ଆପଣ?
1: ଆମର ହୋଟେଲ ମାନେ।
0: ଆଜ୍ଞା ଆଜ୍ଞା, ତ ଏବେ ତ ଖରା ବହୁତ ହଉଛି, ଖରାପ ହଉନି ଜିନିଷ ଆପଣଙ୍କର?
1: ନା ନା।
0: ଆଜ୍ଞା, ପ୍ରତ୍ୟେକ ଦିନ କେତେବେଳେ ଉଠନ୍ତି? ଆଜ୍ଞା,
1: ଆମେ 3ଟାରୁ ଉଠୁ।
0: ଆଜ୍ଞା ଆଜ୍ଞା, କୁହନ୍ତୁ ଆଜି କ'ଣ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣେଇଦେବା?
1: ଆଜି ଶୁଣେଇଦେବେ ନାନି, ଫୁଲେଇ ରାଣୀ ସଜ ଫୁଲ ଗୁଲୁ ଗୁଲିଆ, ଏଇ ଗୀତ ଶୁଣେଇଦେବେ।
0: ଚଏସ ଆପଣଙ୍କର ବହୁତ ବଢିଆ। ଫିଲ୍ମ ନାଁ ଟି କୁହନ୍ତୁ।
1: ଇଏ କାହାର?
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆସନ୍ତୁ, ଶୁଣେଇ ଦଉଛୁ ଆପଣଙ୍କ ଅନୁରୋଧର ଗୀତଟି ଶୁଣିବା।
1: ଧନ୍ୟବାଦ ମ୍ୟାଡମ, ରହିଲେ ନମସ୍କାର, ଜୟ ଜଗନ୍ନାଥ।

0: ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା, ଆମ ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ?
1: ଗୋଲକ ବିହାରୀ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି। ଆଜ୍ଞା ନମସ୍କାର।
0: ନମସ୍କାର ଗୋଲକ ବାବୁ, କ'ଣ କରନ୍ତି ଆପଣ?
1: ମୁଁ ଅଛି ପ୍ରାଇଭେଟ କମ୍ପାନୀରେ ଆକାଉଣ୍ଟାଣ୍ଟ।
0: ଘରେ କିଏ କିଏ ଅଛନ୍ତି ସମସ୍ତେ?
1: ଘରେ ପୁରା ଯୌଥ ପରିବାର, ଭାଇ, ବାପା, ବୋଉ,
0: ଆଜ୍ଞା।
1: ଭାଇ ମାନେ ସମସ୍ତେ ଅଛନ୍ତି।
0: ଆପଣଙ୍କର ମ୍ୟାରେଜ ହେଇନି? ଠିକ ଅଛି, କହିଦିଅନ୍ତୁ। ଆଜି ଫୋନ କରିଥିଲେ କ'ଣ ଓଡ଼ିଆ ଫିଲ୍ମର ଗୀତ ଶୁଣିବା ପାଇଁ ଚାହୁଁଥିଲେ?
1: ଆଜି ଦେଇଦେବେ ଜଗା ବଳିଆର ତୁଆ ମୋ ଦିନ ତୁଆ ମୋ ରାତି।
0: କାହାକୁ ଡେଡିକେଟ୍ କରିବା କି?
1: ସମସ୍ତଙ୍କୁ, ରାଉରକେଲା ଆକାଶବାଣୀ ଯେତିକି ସମସ୍ତଙ୍କୁ, ସ୍ପେସିଆଲି ଆପଣଙ୍କୁ।
0: ବହୁତ ବହୁତ ଧନ୍ୟବାଦ ମୋତେ ମଧ୍ୟ ଡେଡିକେଟ୍ କରିଥିବା ପାଇଁ। ଆସନ୍ତୁ ଶୁଣିବା ଆପଣଙ୍କ ଅନୁରୋଧ କ୍ରମେ ସୁନ୍ଦର ଗୀତ।
1: ଠିକ୍ ଅଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ଆମ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ? ଆଜ୍ଞା ମ୍ୟାଡ଼ାମ, କ'ଣ ଗୀତ ଶୁଣିବା ପାଇଁ ଚାହୁଁଥିଲେ? ଆଜି ଓଡ଼ିଆ ଫିଲ୍ମର ଗୀତ ଅଛି,
1: କାହାକୁ
0: ଡେଡିକେଟ୍ କରିବା କି?
1: ଆଜ୍ଞା, ଏଇଟା ତ ମୋର ଯେତିକି ରେଡ଼ିଓ ଶ୍ରୋତା ଅଛନ୍ ସମସ୍ତଙ୍କର ଲାଗି ଏଇଟା ଏହା ତ ଖରା ହେଉଛି, ପ୍ରବଳ ଖରା ତ ସରକାରଙ୍କୁ ତ ସମସ୍ତଙ୍କୁ ରକ୍ଷା କରୁଛୁ, ସେଠି ରଖିତ ଭାରି ଅସୁବିଧା କିଛି ନା ହଉ ବୋଲି ମୁଁ ତାଙ୍କ ପାଖରେ ପ୍ରାର୍ଥନା କରୁଛେ, ଆପଣଙ୍କୁ ହିଁ ଡେଡିକେଟ୍ କରୁଛେ ଏଇଟା।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ ଫୋନ୍ କରିଥିବା ପାଇଁ। ଶୁଣେଇ ଦେଉଛୁ ଆପଣଙ୍କ ଅନୁରୋଧ କ୍ରମେ ହିରୋ ଫିଲ୍ମର ସୁନ୍ଦର ଗୀତ ଶୁଣୁଥାନ୍ତି।
1: ନମସ୍କାର।
0: ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ହେଲୋ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଶୁଭଶ୍ରୀ ଦାସ। ଆକାଶବାଣୀ ରାଉରକେଲା। ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

କଥାଚିତ୍ର ହୀରାପାନ୍ନାର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଧାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ପ୍ରସାର କରୁଛୁ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଆଜି ଏଥିରେ ରହିଛି ପ୍ରଣତି ବେହେରାଙ୍କ ସହିତ କିଛି କଥାବାର୍ତ୍ତା ଓ ତାଙ୍କର କବିତା ଏବଂ ଶିବାଶିଷ ପାଢ଼ୀଙ୍କ କ୍ଷୁଦ୍ର ଗଳ୍ପ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ସଂଯୋଜନାରେ ଅଶୋକ ରାଉତ। ଶୁଣିବା କାର୍ଯ୍ୟକ୍ରମ ସୃଜନିକା। ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆକାଶବାଣୀ ରାଉରକେଲାର ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକାର ଆଜିର ସଂଖ୍ୟାକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ସଂଯୋଜନାରେ ମୁଁ ଆପଣଙ୍କର ସୃଜନ ସାଥୀ ଅଶୋକ ରାଉତ। ଶ୍ରୋତାବନ୍ଧୁ, ସୃଜନିକାର ଏ ସଂଖ୍ୟାରେ ସ୍ଥାନ ପାଇଛି 90 ବର୍ଷରେ ଆକାଶବାଣୀ ସମ୍ପର୍କିତ ସୂଚନା, ସମ୍ପାଦକୀୟ, କବିତା ପୃଷ୍ଠାରେ ଜଣାଶୁଣା କବୟିତ୍ରୀ ତଥା ଗାଳ୍ପିକା ଶ୍ରୀମତୀ ପ୍ରଣତି ବେହେରାଙ୍କ ସହିତ କିଛି କଥାବାର୍ତ୍ତା ଓ ତାଙ୍କର କବିତା ଏବଂ ଗଳ୍ପ ପୃଷ୍ଠାରେ ଯୁବ ଗାଳ୍ପିକ ଶିବାଶିଷ ପାଢ଼ୀଙ୍କ କ୍ଷୁଦ୍ର ଗଳ୍ପ। ଶ୍ରୋତାବନ୍ଧୁ, ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ଅଲ୍ ଇଣ୍ଡିଆ ରେଡ଼ିଓ ବା ଆକାଶବାଣୀ ନିଜର ଯାତ୍ରା ଜାରି ରଖିଛି। ସବୁ ବର୍ଗର ଶ୍ରୋତାଙ୍କ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମମାନ ପ୍ରସାରଣ କରିଆସୁଛି। ସୂଚନା, ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ସମୟ ସହିତ ତାଳ ଦେଇ ଚାଲିବା ସହିତ ଦୀର୍ଘ 90 ବର୍ଷ ଧରି ଶ୍ରୋତାଭାଜନ ହୋଇପାରିଛି। ଏହା କେବଳ ସମ୍ଭବ ହୋଇପାରିଛି ଆମର ଶ୍ରୋତାଙ୍କ ପାଇଁ ବା ଆପଣମାନଙ୍କ ପାଇଁ। ସେଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା।

0: ଜୀବନ ବାଟରେ କେତେବେଳେ ଖରା, କେତେବେଳେ ପୁଣି ମେଘ, କେତେବେଳେ ଆସେ କାଳ ବୈଶାଖୀ, କେବେ ତ କୋହଲା ପାଗ, ସେଥିପାଇଁ ସିନା ଜୀବନ ସୁନ୍ଦର, ସୁନ୍ଦର ଜୀବନ ରାଗ। ସତରେ ଜୀବନ ବହୁବର୍ଣ୍ଣା। ଜୀବନ ବାଟରେ କେତେବେଳେ ଆସିଥାଏ ଖରା, ତ କେତେବେଳେ ଆସିଥାଏ ମେଘ, କେତେବେଳେ ଆସେ କାଳ ବୈଶାଖୀ, ତ କେବେ ପୁଣି ଆସିଥାଏ କୋହଲା ପାଗ। ଆଉ ସେହିସବୁକୁ ନେଇ ତ ଜୀବନର ପାଣିପାଗ। ଜୀବନରେ ଆସୁଥିବା ଖରା, ମେଘ, କାଳ ବୈଶାଖୀକୁ ଡରି ନଯାଇ ଆଗକୁ ବଢ଼ିବା ହିଁ ତ ବାଟୋଇର ଧର୍ମ। ସେଥିପାଇଁ ତ ବାଟ ଚାଲିବାକୁ ହୁଏ, ଜୀବନର ଗୀତ ଗାଇବାକୁ ହୁଏ। ଆଉ ପରିଶେଷରେ ଅନୁଭବ କରିହୁଏ ସତରେ ଏ ଜୀବନ କେତେ କମନୀୟ। ଆଉ ଜୀବନର ଗାଥା ଗରିମାକୁ ନେଇ ସୃଷ୍ଟ ସାହିତ୍ୟ ବି କେତେ ବଳିଷ୍ଠ, କେତେ ବର୍ଣ୍ଣମୟ। ଶ୍ରୋତାବନ୍ଧୁ, ସୃଜନିକାର କବିତା ପୃଷ୍ଠାରେ ସମକାଳର ଜଣାଶୁଣା କବୟିତ୍ରୀ ତଥା ଗାଳ୍ପିକା ଶ୍ରୀମତୀ ପ୍ରଣତି ବେହେରା କବିତା ଗଳ୍ପ ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିଲେ ବି ଜଣେ କବୟିତ୍ରୀ ଭାବରେ ରହିଛି ତାଙ୍କର ବେଶ ପ୍ରସିଦ୍ଧି। ଏଇ ନିକଟ ଅତୀତରେ ପ୍ରକାଶ ପାଇଛି ତାଙ୍କର ପ୍ରଥମ କବିତା ସଂକଳନ ନବଘନର ଘର। ସୃଜନିକାର କବିତା ପୃଷ୍ଠାରେ ଆସନ୍ତୁ ତାଙ୍କ ସହିତ କିଛି କଥା ହେବା ଏବଂ ତା ସହିତ ଶୁଣିବା ବି ତାଙ୍କର କବିତା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ତେବେ ମ୍ୟାଡ଼ାମ, ଆପଣ ତ ଓଡ଼ିଶାର ଜଣେ ଜଣାଶୁଣା ଲେଖିକା, ଆଉ ଆପଣ ଉଭୟ କବିତା ଓ ଗଳ୍ପକୁ ନେଇ ନିଜର ସୃଜନ କର୍ମରେ ଲିପ୍ତ ଅଛନ୍ତି, ତେବେ ପ୍ରଥମେ କହିବେ ଲେଖାଲେଖି ଜୀବନର ଆରମ୍ଭ ହୁଏ କେବେଠୁ ଓ କେମିତି?
1: ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଗାଁ, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସେ ଗାଁଟି ଭିତରେ ମୋର ଛୁଆବେଳ କଟିଛି। ଗାଁରେ ପାଳିତ ଜାନିଯାତ୍ରା ହେଉ କି ପୁରାଣ ପାଠର ପାରାୟଣ, କେନ୍ଦେରା ଯୋଗୀର ଭାବପୂର୍ଣ୍ଣ କରୁଣ ଗୀତର ଲହର ହେଉ କି ଦାଣ୍ଡପିଣ୍ଡାରେ ସଞ୍ଜବେଳିଆ ବୁଢ଼ା ଲୋକମାନଙ୍କର ଖଞ୍ଜଣି ଭଜନ, ଅବା ଘରେ ଲକ୍ଷ୍ମୀ ପୁରାଣ, ମଥୁରା ମଙ୍ଗଳ, ଭାଗବତ ପାଠ ହେଉ, ଏହିସବୁ ପରିବେଶ ହୁଏତ ଭିତରେ ଭିତରେ ଭିତ୍ତି ସ୍ଥାପନ କରିଥାଏ ସାହିତ୍ୟ ମନସ୍କ ହେବା ପାଇଁ।
0: ତେବେ ଏବେ କୁହନ୍ତୁ, ବୃତ୍ତି, ପ୍ରବୃତ୍ତି ଓ ପରିବାର,
1: ଆଜ୍ଞା,
0: ଏଇ ତିନୋଟି ଭିତରେ କେମିତି କ'ଣ ସମନ୍ୱୟ ରଖନ୍ତି ଆପଣ?
1: ବୃତ୍ତି ତ ସମୟାନୁବର୍ତ୍ତୀ ହେବାକୁ ପଡ଼ିବ, ବୃତ୍ତି ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ ପ୍ରଥମେ। ଆଗରୁ ଗୋଟେ କଥା ମଧ୍ୟ ପ୍ରଚଳିତ ଥିଲା, ରାଜକାର୍ଯ୍ୟ ଯଦି ଧରିଛନ୍ତି ତାହେଲେ ପିତୃକାର୍ଯ୍ୟକୁ ମଧ୍ୟ ବେଳେବେଳେ ଛାଡ଼ିବାକୁ ପଡ଼ିପାରେ। ତ ସେଇ ଅନୁସାରେ ଚାଲିଛି, ତଥାପି ସମନ୍ୱୟ ରକ୍ଷା କରିକି କଷ୍ଟ ପଛେ ହଉ ଦୁଇଆଡ଼ୁ ଭଲ ମାନେ ଭାରସାମ୍ୟ ରକ୍ଷା କରି ଚାଲିଛି ସଂସାର, ସମୟ, ସବୁକିଛି।
0: ତାରି ଭିତରେ ସୃଜନ କର୍ମ ମଧ୍ୟ ଚାଲିଛି।
1: ସୃଜନ କର୍ମ ଚାଲିଛି।
0: ତେବେ ଆପଣଙ୍କ ହାତରେ ତ ଆମେ ଦେଖୁଛୁ କବିତା ଆଣିଛନ୍ତି, ଆମର ଶ୍ରୋତାଙ୍କୁ ଶୁଣେଇବେ। ତେବେ ଆମର ଶ୍ରୋତାଙ୍କୁ ପ୍ରଥମେ କେଉଁ କବିତା ଶୁଣେଇବା ପାଇଁ ଚାହିଁବେ?
1: ପ୍ରଥମେ ସେଇ ଗାଁର ଅନୁଭୂତି, ଯିଏକି ମୂଳଦୁଆ ପକେଇଥିଲେ ଆମମାନଙ୍କ ମନରେ, ମୋର ଜେଜିମା, ତ ସେଇ ଜେଜିମାଙ୍କୁ ନେଇକିରି ମୋର ପ୍ରଥମ କବିତାଟି ମୁଁ ଶୁଣେଇବାକୁ ଚାହୁଁଛି ଆଜି।
0: ଆଚ୍ଛା, ଠିକ ଅଛି। ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଶୁଣିବା କବୟିତ୍ରୀଙ୍କ ପାଖରୁ କବୟିତ୍ରୀଙ୍କର ପ୍ରଥମ କବିତା।
1: କବିତା ଲଣ୍ଠନ। ଜେଜିମାର ଅସ୍ଥି ବିସର୍ଜି ଦିଆଗଲାଣି କାହିଁ କେତେ ଦିନରୁ, ଖାଁ ଖାଁ ଶୂନ୍ୟତାଟେ ସଞ୍ଚରି ଯାଉଛି ଏବେ ଗାଁ ଘରେ, ତା ହାତ ଛୁଆଁ ଭଳି ଲାଗୁଛି, ଛୁଇଁଦେଲେ କାନ୍ଥ ବାଡ଼, କନ୍ଥା ପଟିଆ, ସେର କୋଠା, ମାଣ ଖଟୁଲି, ପଥୁରୀ ବାସନ ଆଉ କଙ୍କାଳ ସାର ଗୋଟେ ଲଣ୍ଠନ। ସଞ୍ଜ ନଇଲେ ଜେଜିମା ନୀତି ପୋଛିଆଣେ ଲଣ୍ଠନ କାଚରୁ, ଦିନଯାକର କ୍ଳାନ୍ତି ଓ ବିଷାଦର କାଳିମା, ତ ଚକ୍ମକ୍ ଦିଶେ ତା ଘର କରଣା। ସଞ୍ଜ ନଇଲେ ଜେଜିମା ନୀତି ପୋଛିଆଣେ ଲଣ୍ଠନ କାଚରୁ, ଦିନଯାକର କ୍ଳାନ୍ତି ଓ ବିଷାଦର କାଳିମା, ତ ଚକ୍ମକ୍ ଦିଶେ ତା ଘର କରଣା। ଚଉରାରେ ସଞ୍ଜ ଦୀପ ପିଣ୍ଡାରେ ଲଣ୍ଠନ ଜଳିଲେ, ଘର ଅଗଣାରେ ଫୁଟେ ଆକାଶେ ତାରା ଫୁଲ। ଭାଗବତରୁ ଅଧ୍ୟାୟ ପଢ଼ି ଦିନକର ବୟସ ଓ ବିଶ୍ୱାସକୁ ପର ଅଧ୍ୟାୟକୁ ପାରି କରାଏ ଜେଜିମା, ଯେମିତି ସେ ଜୀର୍ଣ୍ଣ ମୟୂର ଚନ୍ଦ୍ରିକାଟି ତା ଜୀବନ ନାଟିକା, ଯେମିତି ସେ ଜୀର୍ଣ୍ଣ ମୟୂର ଚନ୍ଦ୍ରିକାଟି ତା ଜୀବନ ନାଟିକା। ଏ ଲଣ୍ଠନ ପାଦଗଣି ଚାଲିବା ଶିଖେଇଛି କେତେ ପିଢ଼ିକୁ, ଆଦିମତାର ଅନ୍ଧାର ଆଡ଼େଇ ଆଡ଼େଇ କଢ଼େଇ ନେଇଛି ଆଲୋକିତ ଜିଜ୍ଞାସାମାନଙ୍କୁ। ଏ ଲଣ୍ଠନ ପାଦଗଣି ଚାଲିବା ଶିଖେଇଛି କେତେ ପିଢ଼ିକୁ, ଆଦିମତାର ଅନ୍ଧାର ଆଡ଼େଇ ଆଡ଼େଇ କଢ଼େଇ ନେଇଛି ଆଲୋକିତ ଜିଜ୍ଞାସାମାନଙ୍କୁ। ଛାତି ଭର୍ତ୍ତି ଉତ୍ତପ୍ତ ଯନ୍ତ୍ରଣା ପିଇବି ଶାନ୍ତ ସ୍ଥିର ଶୀତଳ ଶିଖାର ଅନୁପମ ଉଜ୍ଜ୍ୱଳତାରେ ଭାସ୍ୱର ଜେଜିମା ଓ ଲଣ୍ଠନ ଦୁହେଁ। ଜେଜିମା ଆଉ ନାହିଁ, ଜେଜିମା ଆଉ ନାହିଁ, ଅଥଚ ତା ପିନ୍ଧାଲୁଗାର ମହକ ନେଇ ପହଁରି ଆସୁଛି ଏବେ ବି ଐଶାନ୍ୟ କଣରୁ ପବନ ଅରାଏ। ତା ପିନ୍ଧାଲୁଗାର ମହକ ନେଇ ପହଁରି ଆସୁଛି ଏବେ ବି ଐଶାନ୍ୟ କୋଣରୁ ପବନ ଅରାଏ।
0: ତେବେ ଏଇଠି କୁହନ୍ତୁ ଯେ ଆପଣ ଉଭୟ କବିତା ଓ ଗଳ୍ପ ରଚନାରେ ନିମଗ୍ନ ଅଛନ୍ତି, ତେବେ କେଉଁଥିରେ ଆପଣଙ୍କୁ ମିଳେ ଅଧିକ ସନ୍ତୁଷ୍ଟି, ଗଳ୍ପ ରଚନାରେ ନା କବିତା ରଚନାରେ?
1: ମୁଁ ପ୍ରଥମେ ଗଳ୍ପରୁ ହିଁ ଲେଖା ଆରମ୍ଭ କରିଛି। ଛୋଟ ଛୋଟ ଗପ ଲେଖୁଥିଲି, ସେସବୁ ପ୍ରଥମେ ଆରମ୍ଭ ହୁଏ ଆମର ମହାବିଦ୍ୟାଳୟ ସ୍ତରରେ ଯେଉଁ ପ୍ରତିଯୋଗିତା ହେଉଥିଲା ସେଇଠି ଗପରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ବାପା ସେ କଥା ଶୁଣିକି ବହୁତ ଖୁସି ହେଇଥିଲେ। ଆମର ପ୍ରିଣ୍ଟିଂ ପ୍ରେସ୍ ବି ଥିଲା, ବଣେଇରେ ବାପା ପ୍ରତିଷ୍ଠା କରିଥିଲେ ପ୍ରଥମ ପ୍ରେସ୍ ସେଠି। ତ ସେଠି ଗୋଟେ ଆମର ପତ୍ରିକା ମଧ୍ୟ ସମ୍ପାଦନା କରୁଥିଲେ ବାପା, ସୁଲଗ୍ନା। ସେ ସୁଲଗ୍ନାରେ ଅନେକ ଲେଖା ଆସୁଥିଲା ବାହାରୁ ଭଲ ଭଲ ଲେଖକମାନଙ୍କର, ତ ସେଠି ପଢ଼ିବାକୁ ମଧ୍ୟ ସୁଯୋଗ ମିଳୁଥିଲା। ତାପରେ ମୁଁ ରାଉରକେଲାର ପ୍ରକାଶିତ ଉତ୍କଳ ମେଲ୍ ଇତ୍ୟାଦି ପତ୍ରିକାରେ ଯେଉଁ ସାହିତ୍ୟ ପୃଷ୍ଠାଟା ଥିଲା ସେଠିକୁ ଧୀରେ ଧୀରେ ଗପ ପଠାଇଲି, ଛୋଟ ଛୋଟ ଗପ, ଆଉ ସେଗୁଡ଼ାକ ଆଦୃତ ହେଲା। 1998 ସମ୍ବାଦ ଖବରକାଗଜର ରବିବାର ପରିଚୟ ପୃଷ୍ଠା ଗୋଟେ ସ୍ୱତନ୍ତ୍ର ବାହାରୁଥିଲା, ନୂଆ ନୂଆ ଲେଖକମାନଙ୍କୁ ସୁଯୋଗ ଦିଆ ହେଉଥିଲା। ମୁଁ ଏମିତି ଗୋଟେ ଗପ ପଠାଇ ଦେଇଥିଲି ଡାକରେ, ଆଉ ପରବର୍ତ୍ତୀ ରବିବାରକୁ ବାହାରିଗଲା ମୋର ଗପଟି ସେଇ ପରିଚୟ ପୃଷ୍ଠାରେ। ଆଉ ମୋର ପରିବାରରେ ଭାଇ ଭଉଣୀ ସମସ୍ତେ ମାନେ ବହୁତ ଖୁସି ହେଇଥିଲେ। ଆଉ ସେଇ ଗପକୁ ନେଇକରି ମୋ ପାଖକୁ ପ୍ରାୟ 45-50 ପୋଷ୍ଟକାର୍ଡ଼ରେ ଚିଠି ଆସିଥିଲା, ସେଇଟା ମୋତେ ବହୁତ ଉତ୍ସାହିତ କରିଥିଲା। ତ ଗପରୁ ଆରମ୍ଭ ହେଇଥିଲା, ଗପ ମଧ୍ୟ ପ୍ରକାଶ ପାଇଛି ଅନେକ ଭଲ ଭଲ ପତ୍ରପତ୍ରିକା, ଏମିତିକି କଥା ସୁଚରିତା ଇତ୍ୟାଦି ପତ୍ରିକା ଗୁଡ଼ିକରେ ବିଭିନ୍ନ ସମୟରେ ପ୍ରକାଶ ପାଇଛି, ତାର ଗୋଟେ ସଂକଳନ ବି ହେବ ଆଗକୁ। ତେବେ ଗଳ୍ପ ବା କବିତା ଯେଉଁଠି ଯେଉଁ ଚରିତ୍ର ଆସିବା କଥା, ଯେଉଁ ଚିତ୍ର ଆସିବା କଥା, ସେମାନେ ସ୍ୱାଭାବିକ ଭାବରେ ଆସନ୍ତି ମୁଁ ଭାବେ।
0: ଯେମିତି ଗଳ୍ପ ରଚନା ବିଷୟରେ କହିଲେ, କବିତା ରଚନା ବିଷୟରେ ଟିକେ ସୂଚନା ଦିଅନ୍ତୁ, କେମିତି କ'ଣ ଗଳ୍ପରୁ କବିତା ଆଡ଼କୁ ମୁହିଁଲେ?
1: ଆଜ୍ଞା, କବିତା କହିବାକୁ ଗଲେ ମୁଁ ସାହସ କରୁନଥିଲି କବିତାକୁ ଆସିବା ପାଇଁ। ମୋତେ କବିତା ଯେଉଁମାନେ ଲେଖନ୍ତି ସେମାନେ ମୋ ପାଇଁ ଗୋଟେ ରହସ୍ୟ, କେମିତି ଏତେ ସୁନ୍ଦର କବିତା ସବୁ ରଚନା କରନ୍ତି। ତାପରେ କବିତାରେ ଆମର ରାଉରକେଲାର ପରିବେଶ ବିଶେଷ କରି ଉତ୍ସାହିତ କରିଛି। ଛୋଟ ଛୋଟ କବିତା ମଧ୍ୟ ମୁଁ ଲେଖୁଥିଲି ମଝି ମଝିରେ, ପ୍ରକାଶ ପାଇଁ ଦେଇନଥିଲି। ସେଇ କବିତା ଗୁଡ଼ିକ ବିଶେଷ କରି ଆମର କରୋନା ସମୟରେ ଯେତେବେଳେ ସବୁ ହେଲା, ଡିଜିଟାଲ ସାହିତ୍ୟ ସଭା ସବୁ ଅନୁଷ୍ଠିତ ହେଲା, ସେଥିରେ ମୁଁ ପ୍ରଥମେ କରୋନା ଉପରେ ହିଁ କବିତା ଲେଖିଛି, ଆଉ ସେଗୁଡ଼ାକ ବହୁତ ଆଦୃତ ହେଲା। ଆମର ଭଲ ଭଲ ସାହିତ୍ୟିକମାନେ ତାକୁ ପ୍ରଶଂସା କଲେ, ମୋତେ ଉତ୍ସାହିତ କଲେ, ଭଲ ହେଉଛି କବିତା। ଆଉ ମୋର ଜୀବନସାଥୀ ଭାବରେ ଯାହାଙ୍କୁ ପାଇଛି, ସିଏ ଜଣେ ଓଡ଼ିଶାର ଆଗଧାଡ଼ିର କବି ତ୍ରିନାଥ ସିଂ, ସିଏ ମଧ୍ୟ ଆଦୃତ କଲେ ଯେ ନା କବିତା ତ ହେଉଛି ତୋର, କବିତା ଲେଖ କହିଲେ। ତାପରେ ଏମିତି ଧୀରେ ଧୀରେ କବିତା ଲେଖୁ ଲେଖୁ, ତଥାପି ବି ବହିଟିଏ କରୁ କରୁ ମୋତେ ନିଜକୁ ହିଁ ଲାଗୁନଥିଲା ଯେ ମୁଁ କବିତା ସଂକଳନଟିଏ କରିପାରିବି କେବେ।
0: ଆଜ୍ଞା,
1: କିନ୍ତୁ ଦେଖିଲି ତାପରେ, ତଥାପି ବି ପ୍ରଥମ ପ୍ରଥମ ଲେଖା ହେଇଥିବା କବିତା ଗୁଡ଼ିକୁ ବାଦ ଦିଆହେଇଛି ଏଇ ସଂକଳନରେ। ମୋତେ ଲାଗିଲା, ମୋତେ ଯେତେବେଳେ ସନ୍ତୁଷ୍ଟି ଆସିଲା, ହଁ ମୋତେ ଲାଗିଲା ଯେ ହଁ ଏଇ ସବୁ କବିତାକୁ ନେଇକରି ମୁଁ ସଂକଳନଟିଏ କରିପାରିବି, କବିତାର ଯୋଗ୍ୟତା ରଖେ ବୋଲି ଅନେକ ପାଠକଙ୍କର ମଧ୍ୟ, ଶୁଭେଚ୍ଛୁମାନଙ୍କର ମଧ୍ୟ ଯେତେବେଳେ ସମ୍ମତି ପାଇଥିଲି ସେସବୁ କବିତା ପ୍ରକାଶିତ ହେବା ପରେ, ସବୁ କବିତା ମୋର ସଂକଳନର ପ୍ରାୟ କବିତା ପ୍ରକାଶିତ ପତ୍ରପତ୍ରିକା, ଓଡ଼ିଶାର ପତ୍ରପତ୍ରିକା ଗୁଡ଼ିକରେ।
0: ତେବେ ଆପଣ ଗଳ୍ପ ଲେଖାରୁ ଲେଖାଲେଖି ଜୀବନ ଆରମ୍ଭ କଲେ, କିନ୍ତୁ ପରବର୍ତ୍ତୀ ସମୟରେ କବିତାକୁ ମୁହିଁଲେ, ଆଉ ନିକଟ ଅତୀତରେ ଆପଣଙ୍କର କବିତା ସଂକଳନ ନବଘନର ଘର ପ୍ରକାଶିତ ହୋଇଛି। ତେବେ ଏଇଠି ସେଇ କବିତା ପୁସ୍ତକ ନବଘନର ଘର ବିଷୟରେ ଟିକେ ଅବଗତ କରାଇବେ?
1: ହଁ, ନବଘନର ଘର କବିତା ସଂକଳନରେ ସାମ୍ପ୍ରତିକ ସମୟର ସମାଜ ଆମର ଯେଉଁ ବ୍ୟବସ୍ଥା ରହିଛି ସେସବୁ ସମ୍ପର୍କରେ, ତାପରେ ଆମର ଜୀବନଶୈଳୀ ସବୁକିଛିର ଚିତ୍ର ରହିଛି, ଚରିତ୍ର ରହିଛନ୍ତି, ଆଉ ସବୁ କବିତା ମୂଳରେ ଗୋଟେ ଗୋଟେ ଗପ ରହିଯାଉଛନ୍ତି। କବିତା ପଛରେ ଗପଟିଏ ଅଛି, ସବୁ କବିତା ପଛରେ ଗପଟିଏ ଅଛି, ତାକୁ ଗପଟିଏ ବି କରାଯାଇପାରେ।
0: ଆଚ୍ଛା, ସେଇ ଯେଉଁ ନବଘନର ଘର ଶୀର୍ଷକରେ, ସେଇ ପୁସ୍ତକରେ ମଧ୍ୟ ସେଇ ଶୀର୍ଷକରେ କବିତା ରହିଛି?
1: ଅଛି, କବିତା ଅଛି।
0: ଆଜ୍ଞା, ତେବେ ଶ୍ରୋତା ବନ୍ଧୁ ଆସନ୍ତୁ କବୟିତ୍ରୀଙ୍କ ଠୁ ଶୁଣିନେବା ତାଙ୍କ ହାତରେ ଥିବା ତାଙ୍କ ରଚିତ ଆଉ ଏକ କବିତା।
1: କବିତା ନିର୍ଲିପ୍ତ ଭାବ ସରସର କାରୁଣ୍ୟ ସ୍ୱରଟେ ଲହର ତୋଳି ପଛେ ପଛେ ଚାଲିଥାଏ ତାର। ଭଜୁକିନା ରାମ ନାମରେ କୁମର, ଭଜୁକିନା ରାମ ନାମ, ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧି ନେବ କାଳଜମ। ଦର ଆଉଜା କବାଟ ଫାଙ୍କରୁ କାନ ଡେରି ଶୁଣେକେ ଘରଣୀ ଭାତ ଗାଳୁ ଗାଳୁ, ଦର ଆଉଜା କବାଟ ଫାଙ୍କରୁ କାନ ଡେରି ଶୁଣେକେ ଘରଣୀ ଭାତ ଗାଳୁ ଗାଳୁ। କେଜାଣି କେଉଁ ଆଶଙ୍କାରେ ଛାତିରେ ତା କୋହ ଉଠେ, ଆଖି ଭିଜେ ଲୁହରେ କାମ ଛାଡ଼ି ଉଠେ। କେଜାଣି କେଉଁ ଆଶଙ୍କାରେ ଛାତିରେ ତା କୋହ ଉଠେ, ଆଖି ଭିଜେ ଲୁହରେ କାମ ଛାଡ଼ି ଉଠେ। ଚାଉଳ ପରିବା କିଛି ଢାଳି ଦିଏ ଯୋଗୀର ଝୁଲାରେ, ଛୁଆର ମଙ୍ଗଳ ମନାସି ଶୂନ୍ୟକୁ ଚାହିଁ ଜୁହାର ହୁଏ। ରାସ୍ତାରେ ଖେଳୁଥିବା ପିଲାଏ ଜମା ହୋଇଯାଆନ୍ତି କେନ୍ଦେରା ଯୋଗୀ ଚାରିପାଖେ, କୌତୁକରେ ପଚାରି ଦିଅନ୍ତି ଚିରାଚରିତ ପ୍ରଶ୍ନଟେ, ଏ କେନ୍ଦେରା କୁଁ ଛୁଆ ନବୁ ହୁଁ। କେନ୍ଦେରାରେ ସୁର ଭରି ଉତ୍ତର ଦିଏ ଯୋଗୀଟି, ଦୌଡ଼ି ପଳାନ୍ତି ପିଲାଏ କିଲକାଲିଆ ହୋଇ। କିଏ ଜାଣେ କିଏ ଶିଖେଇଥିଲା ଏ ଖେଳ କେବେ କାହାକୁ, କିଏ ଜାଣେ କିଏ ଶିଖେଇଥିଲା ଏ ଖେଳ କେବେ କାହାକୁ। କେତେ କେତେ କେନ୍ଦେରା ଯୋଗୀ ଯାଇଥିବେ ଆସିଥିବେ ଗୀତ ଲହରେଇ, କେତେ କିଏ କଞ୍ଚା ଓ ପାଚିଲା ବନ୍ଧା ହୋଇ ଯାଇଥିବେ ଜମଦୌଡ଼ିରେ ଏଇ ବାଟ ଦେଇ। ଆସିବା ଯିବାର କ୍ରମିକତାରେ ପିଲାଏ ମାତିଥିବେ କୌତୁକରେ, ଆସିବା ଯିବାର କ୍ରମିକତାରେ ପିଲାଏ ମାତିଥିବେ କୌତୁକରେ। ଯୋଗୀର ଥାଳ ଭରୁଥିବ ଜୀବନର ସାର ଅସାର, ଜନ୍ମ ମୃତ୍ୟୁ ସୁଖ ଦୁଃଖର ଜଟିଳ ରହସ୍ୟକୁ, କେନ୍ଦେରା ଯୋଗୀ ଗାଇ ଯାଉଥିବ ସହଜରେ କରୁଣ ସ୍ୱରରେ, ରଖିଦେଇ କୋହଟିକେ ସବୁରି ଛାତିରେ, ରଖିଦେଇ କୋହଟିକେ ସବୁରି ଛାତିରେ। ବାଟ ପଡ଼ିଥିବ ଯୁଗାବଧି ନିର୍ଲିପ୍ତ, ବାଟ ପଡ଼ିଥିବ ଯୁଗାବଧି ନିର୍ଲିପ୍ତ।
0: ତେବେ ମ୍ୟାଡ଼ାମ୍, ଏବେ ଏଇଠି କୁହନ୍ତୁ, ଦୀର୍ଘ ଦିନ ହେଲାଣି ଲେଖାଲେଖିରେ ଆପଣ ଅଛନ୍ତି, ସୃଜନଶୀଳ ମଣିଷ ହିସାବରେ ଆପଣ କବିତା ଗଳ୍ପ ରଚନା ସହିତ ସାହିତ୍ୟର ବିଭିନ୍ନ ବିଭାଗରେ ମଧ୍ୟ ଲେଖାଲେଖି କରୁଛନ୍ତି, ତେବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ବିଷୟରେ ଆପଣଙ୍କ ମତ କ'ଣ?
1: ସାହିତ୍ୟ ସବୁବେଳେ ସମାଜକୁ ନେଇକରି, ସମୟକୁ ନେଇକରି, ବ୍ୟବସ୍ଥାକୁ ନେଇକରି, ବ୍ୟକ୍ତି ଚରିତ୍ରକୁ ନେଇକରି ସବୁବେଳେ ସେ ଛିଡ଼ା ହୋଇଥାଏ। ସମାଜର କଥା ହିଁ କୁହେ, ମଣିଷର କଥା କୁହେ ସାହିତ୍ୟ, ମାଟିର କଥା କୁହେ।
0: ଆଜ୍ଞା,
1: ତେଣୁ ସାହିତ୍ୟ ବର୍ତ୍ତମାନ ଯେଉଁମାନେ ଲେଖୁଛନ୍ତି, ନୂଆ ଲେଖକ ଯେଉଁମାନେ ଆସିଛନ୍ତି, କବି ଗାଳ୍ପିକ ବିଶେଷ କରି, ବହୁତ ସୁନ୍ଦର ଲେଖୁଛନ୍ତି ସେମାନେ, ଆଉ ସମାଜ ଉପରେ ଲେଖୁଛନ୍ତି।
0: ତେଣୁ ବର୍ତ୍ତମାନର ଓଡ଼ିଆ ସାହିତ୍ୟର ପାଠକୀୟତା କେମିତି ରହିଛି ଆପଣଙ୍କ ମତରେ?
1: ବର୍ତ୍ତମାନ ସୋସିଆଲ ମିଡ଼ିଆ ଯେଉଁଟା ଆମେ କହୁଛୁ, ସେଥିରେ ସାହିତ୍ୟ ବହୁଳ ଭାବରେ ପ୍ରସାରିତ ଆଉ ପ୍ରଚାରିତ। ତେଣୁ ବର୍ତ୍ତମାନ ଗୋଟେ ପରିଚୟ ସୃଷ୍ଟି କରିବା ପାଇଁ କେବଳ ପତ୍ରିକାଟା ମାଧ୍ୟମ ହୋଇକରି ରହିନାହିଁ, ପୁରା ଖୋଲା ପଡ଼ିଛି। ସେଥିରେ କେହି ବି ନିଜର ପ୍ରତିଭା ପ୍ରଦର୍ଶନ କରି ତାର ପରିଚୟ ସୃଷ୍ଟି କରିପାରୁଛି, ସେଇଥିରୁ କିଛି ଲୋକପ୍ରିୟ ମଧ୍ୟ ହୋଇପାରୁଛନ୍ତି, ତାଙ୍କର ଲେଖା ଜନାଦୃତ ହୋଇପାରୁଛି, ଏବଂ ସେମାନେ ପରବର୍ତ୍ତୀ ସମୟରେ ଗୋଟେ ସ୍ୱତନ୍ତ୍ର ନିଶ୍ଚିତ ଭାବରେ ସ୍ଥାନ ରଖିବେ ସାହିତ୍ୟରେ, ଏଇ ଆଶା ରଖୁଛି।
0: ତେଣୁ ଆପଣଙ୍କ ମତ ହିସାବରେ ବର୍ତ୍ତମାନର ଓଡ଼ିଆ ସାହିତ୍ୟ ନିଶ୍ଚିତ ଭାବେ ଅନ୍ୟ ଭାଷା ସାହିତ୍ୟଠୁ ଉର୍ଦ୍ଧ୍ୱରେ ରହିଛି, ଆଉ ବିଶେଷ କରି ଏ ଯେଉଁ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ଦ୍ୱାରା ସାହିତ୍ୟିକ ସୃଷ୍ଟି ହେବାର ଏବଂ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ମଧ୍ୟ ସୁଯୋଗ ମିଳୁଛି, ତାଦ୍ୱାରା ମଧ୍ୟ ଅନେକ ପାଠକ ପାଠିକା ସୃଷ୍ଟି ହୋଇପାରୁଛନ୍ତି, ସାହିତ୍ୟର ମଧ୍ୟ ପାଠକୀୟତା ବଢ଼ୁଛି। ତେବେ ଯାହା ହଉ ମ୍ୟାଡ଼ାମ୍, ଆପଣ ଆମର ଏଇ ଯେଉଁ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନୀକାରି ଆପଣ ଅଂଶଗ୍ରହଣ କରିଥିବାରୁ, ଶ୍ରୋତାଙ୍କୁ ଆପଣଙ୍କ ସାହିତ୍ୟ ସର୍ଜନା ବିଷୟରେ ଜଣାଇଥିବାରୁ ଏବଂ କବିତା ଶୁଣାଇଥିବାରୁ, ଆମର ଏଇ କାର୍ଯ୍ୟକ୍ରମ ସୃଜନିକା ତରଫରୁ ତଥା ଆକାଶବାଣୀ ରାଉରକେଲା ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ଏବଂ ଆପଣଙ୍କର ମଙ୍ଗଳ ମନାସୁଛୁ। ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ଆପଣଙ୍କୁ ମଧ୍ୟ ଧନ୍ୟବାଦ।

ଏଇଥିଲା ଶ୍ରୋତାବନ୍ଧୁ ଆଜିର ସୃଜନିକା। ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ ଆପଣଙ୍କର ସୃଜନ ସାଥୀ ଅଶୋକ ରାଉତକୁ ଦିଅନ୍ତୁ ମେଲାଣି। ରହୁଛି, ନମସ୍କାର। ଶୁଣୁଥିଲେ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅଶୋକ ରାଉତ। ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ରୂପକ, ମହାନଦୀର ଆତ୍ମକଥା। ରଚନା ଡକ୍ଟର ବିଜୟ କୁମାର ଶତପଥୀ, ପ୍ରଯୋଜନା ଯଶବନ୍ତ ନାରାୟଣ ଧର, ସହଯୋଗିତା ଡକ୍ଟର କିଶୋର ମହାନ୍ତି।

ପୁଣ୍ୟଭୂମି ଭାରତ ମାତାର ଗଳା ମଣ୍ଡନ କରି ବହିଯାଏ ପାଞ୍ଚ କୋଟି ନଦୀ ଶ୍ରୀ। ଉତ୍ତର ଭାରତରେ ପବିତ୍ର ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର, ପୁଣି ଦକ୍ଷିଣରେ ପୂର୍ବ ଉପକୂଳ ଏବଂ ପଶ୍ଚିମ ଉପକୂଳର ନଦୀ ଶ୍ରେଣୀ। ଏହି ପୂର୍ବ ଉପକୂଳ ନଦୀ ଶ୍ରେଣୀରେ ବହିଯାଏ ସ୍ୱର୍ଣ୍ଣପ୍ରସୁ, ପୁଣ୍ୟତୟା, ମହାନଦୀ, ଗୋଦାବରୀ ପ୍ରଭୃତି ନଦୀ।

ସିଓହାୱା ପାହାଡ଼ ଠାରୁ ପାରାଦୀପ ଠାରେ ସାଗର ସଙ୍ଗମ ପର୍ଯ୍ୟନ୍ତ ମହାନଦୀର ଦୂରତା ହେଉଛି 851 କିଲୋମିଟର। ଏହା ମଧ୍ୟରୁ ମହାନଦୀ ମଧ୍ୟପ୍ରଦେଶରେ 357 କିଲୋମିଟର ଏବଂ ଓଡ଼ିଶାରେ 494 କିଲୋମିଟର ଯାଏଁ ପ୍ରବାହିତ। ସିଓହାୱାଠାରେ ପୂର୍ବେ ରାମାୟଣ ପ୍ରସିଦ୍ଧି ଋଷ୍ୟଶୃଙ୍ଗଙ୍କ ଆଶ୍ରମ ଥିଲା ବୋଲି କିମ୍ବଦନ୍ତୀରୁ ଜଣାଯାଏ। ଏବେ ବି ସିଓହାୱା ନିକଟବର୍ତ୍ତୀ ଅନ୍ୟ ସବୁ ପାହାଡ଼ମାନଙ୍କୁ ଏଠାକାର ଲୋକମାନେ ଗର୍ଗ, କୁମ୍ଭଜ ଓ ମୁଚୁକୁନ୍ଦ ପ୍ରଭୃତି ପୁରାଣ ଯୁଗର ବିଶିଷ୍ଟ ଋଷିମାନଙ୍କର ନାମାନୁସାରେ ନାମିତ କରିଥାନ୍ତି। ସିଓହାୱା ଗାଁର ଧାଡ଼େ ଧାଡ଼େ ଛୋଟ ଖପରେଲି ଘର ଆଉ ଗାଁକୁ ଛୁଇଁ ଛୁଇଁ ବହିଯାଉଥିବା ମହାନଦୀର ଶୀର୍ଣ୍ଣ ଜଳଧାରା, କାନଭାସ ଉପରେ କେଉଁ ନିପୁଣ ଚିତ୍ରକରର ହାତ ଅଙ୍କା ଛବି ପରି ଦିଶିଯାଏ। ଏଠାକାର ଧୀର ଶୀତଳ ପବନ ସତେ ଯେମିତି କହିଯାଏ ବହୁ ଦୂର ଅତୀତର କଥା, ରାମାୟଣର।

0: ଏବେ ମହାନଦୀର ଧାର ପାହାଡ଼ ତଳର ଗଣେଶଘାଟଠାରୁ ହିଁ ଦୃଶ୍ୟମାନ ହୁଏ। ସେଠାରେ ରହିଛି ଏକ ପ୍ରାଚୀନ ଅଶ୍ୱସ୍ଥ ବୃକ୍ଷ। ଗୋବିନ୍ଦପୁର ଗ୍ରାମ ନିକଟରୁ ବାହାରିଥିବା ସୋନମୁଖୀ ଧାର ସହ ମିଶି ଏହା ମହାନଦୀ ନାମରେ ନାମିତ ହୋଇ ବହିଯାଏ। ଏହାର ପାଖେ ପାଖେ ରହିଛି ପୁଣି ସୀତା ନଦୀ। ସିହାୱା ଓ ମହାନଦୀର ମହିମା ସମ୍ପର୍କରେ ଏଠାକାର ପୂଜକ କହନ୍ତି,
1: ସିହାୱା ଗାଁ ମେ ବହୁତ ସେ ବହୁତ ସ୍ଥାନ ପାଏ ଗଏ ହେ। ଉର୍ବ କି ଓର ମେ ନଜଦିକ ମେ ଶୀତଲା ମାନି ହୁଏ ଦେବୀ ପାଏ ଗଏ ହେ। ଆର ଉସି ପାହାଡ଼ ମେ ମାତା ଶାନ୍ତା କି ଗୁଫା ମହା ବି ପାଏ ଗଏ ହେ। ଆର ଏହି ପାହାଡ଼ ମେ ଦୁର୍ଗା ମହାକାଳୀ ଦୁର୍ଗେ କି ସ୍ଥାନ ଗୁଫା ଏହା ବି ପାଏ ଗଏ ହେ। ଏହା ଗାଁ ବାଲେ ଭାଇ କି ରୋଜଗାରୀ କେବଳ ଖେତୀ ବାଡ଼ି ଇଦୋ ସିୱାଏ ଆଉର କୋଇ ଗୁଞ୍ଜାଇଶ ନାହିଁ।
0: ସିହାୱା ନିକଟବର୍ତ୍ତୀ କର୍ଣ୍ଣେଶ୍ୱର ଏକ ପ୍ରାଚୀନ ତୀର୍ଥସ୍ଥଳୀ। ଏଠାରେ ଥିବା ବିଶାଳ ଗଣେଶ ମୂର୍ତ୍ତି ଓ ଶିବଲିଙ୍ଗ ହେଉଛି ସୋମବଂଶୀ କର୍ଣ୍ଣ ରାଜାଙ୍କର କୀର୍ତ୍ତି। ପ୍ରତିବର୍ଷ ଏଠି ଅନୁଷ୍ଠିତ ହୁଏ ମାଘ ପୂର୍ଣ୍ଣମୀ ତିଥିରେ ଏକ ବିରାଟ ମେଳା।

ଆପଣ କେମିତି ଶୁଣିଛନ୍ତି କି ସାରା ନିଷ୍କପଟ ଛତିଶଗଡ଼ର କୃଷକମାନେ ବିହଳି କଣ୍ଠରେ କେମିତି ମୋର ଗୁଣଗାନ କରିଥାନ୍ତି? ସଫେଦ ଜହ୍ନ ଆଲୁଅ ଯେତେବେଳେ ମୋ ଦେହରେ ରୂପାର ଚଦର ଢାଙ୍କି ଦିଏ, ସେତେବେଳେ ସେମାନଙ୍କର ସମ୍ମିଳିତ କଣ୍ଠସ୍ୱର ମୋ ତଟ ଦେଶରେ ଥିବା ପାହାଡ଼ ଶିଳାଖଣ୍ଡ

0: ଶୈଶବ ଓ କୈଶୋରର ଛନ୍ଦ ଚପଳ ଦିନଗୁଡ଼ିକୁ କାଟି ସେସବୁକୁ ପଛରେ ପକାଇ ଯୌବନରେ ମୁଁ ବିକଶିତ ହେଲି, ପଲ୍ଲବିତ ହେଲି। ଯୌବନର ପ୍ରଖର ଜ୍ୱାରରେ ମୁଁ ହେଉଛି ବିମୁକ୍ତ। ଓଡ଼ିଶାର ମାଟି ହିଁ ମୋର ଯୌବନ ଲୀଳାଭୂମି, ଏଠାରେ ମୁଁ ନାୟିକା, କେବେ ଅଭିମାନିତ କେବେ ପ୍ରଗଳ୍ଭ। କବି ସତମୁଖ ଉଠିଛି ଏଠାରେ ମୋର ରୂପ ସୌନ୍ଦର୍ଯ୍ୟ ଅବଲୋକନ କରି।
1: ଧବଳ ଉତ୍ତରୀ ସମରଜନୀ ବଧୁର ଯୋଜନା ବ୍ୟାପିଛି ଦୂର ଦିଗଚକ୍ର ଲାଗି ତଳିତାର ଏ ଧରଣୀ ପ୍ରକୃତି ମଧୁର ହୋଇଛି ମଧୁର ତର ତାପର ସେ ଜାଗି ଆକାଶର ଖଣ୍ଡ ସମ ମହାନଦୀ ପାରି ଚନ୍ଦ୍ରିକା ଚୁମ୍ବନ ପାଇ ଧବଳ ଚପଳ ତରଳ ମୁକୁର ଅବା ଦେଇଛି କି ପାରି ଦେଖିବେ ବଦନ ନଭ।

ଭାରତବର୍ଷରେ ଏତେ ନଦୀ ଅଛନ୍ତି, କିନ୍ତୁ କାଇଁ କେହି ତ ମହାନଦୀ ନାମରେ ନିମିତ ହୁଅନ୍ତି ନାହିଁ। ମୁଁ ଏକାକିନୀ ସେଇ ନାମରେ ପରିଚିତ। ମୋର ଅନ୍ୟ ନାମ ଚିତ୍ରୋତ୍ପଳା।

ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ମହାଭାରତ, ପୁରୁଷୋତ୍ତମ ମହାତ୍ମ୍ୟ, କୋଶଳାନନ୍ଦ କାବ୍ୟ ପ୍ରଭୃତିରେ ଏହି ଚିତ୍ରପତଳାର ମହାତ୍ମ୍ୟ କଥିତ ହୋଇଛି।

0: ଶ୍ରୀଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ଯେତେବେଳେ ପାଦ ଥାପିଲି ମନେ ହେଲା ଜୀବନ ମୋର ଧନ୍ୟ ହୋଇଛି। ସମ୍ବଲପୁର, ସୋନପୁର ଓ ବିଙ୍କାର ଉପଳ ଶଯ୍ୟାରେ ନିଜକୁ ଲୁଟେଇ ଦେଇ ମୁଁ ଆବେଗ ରୋମାଞ୍ଚରେ ସିହରି ଉଠିଲି। ମୁଁ ଲକ୍ଷ୍ୟ କରିଛି ସୂକ୍ଷ୍ମଶାଳୀର ଗନ୍ତା ଖରାଇ ସମ୍ବଲପୁରର ଅଧିବାସୀମାନଙ୍କୁ ଦୁଃଖ ଦୈନ୍ୟ କେବେ ବି ସ୍ପର୍ଶ କରିନି। ପ୍ରାଚୀ ବଧୂ ତାର ଲୋହିତ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ମୋ ବକ୍ଷରେ ସ୍ନାନ ସାରି ଶିଶିର ସ୍ନାତା ସେଫାଳୀ ପରି ହାସ୍ୟମୟ ହୋଇ ଉଠନ୍ତି।
1: ମହାନଦୀ ତଟବର୍ତ୍ତୀ ସମ୍ବଲପୁର, ସୋନପୁର, ବିଙ୍କା ପ୍ରଭୃତି ଅଞ୍ଚଳର ଯଥେଷ୍ଟ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ରହିଛି। ସମ୍ବଲପୁର ନିକଟବର୍ତ୍ତୀ ହୁମା ପୂର୍ବେ ଚୌହାନ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା। ଧମାଠାରେ ଏକ ପ୍ରାଚୀନ ଦେବୀ ମନ୍ଦିର ବିଦ୍ୟମାନ। ବିଙ୍କାର ପାପକ୍ଷୟ ଘାଟ ଏବଂ ଚରଧାର କପିଳେଶ୍ୱର ମନ୍ଦିର ଗଜପତି ଅନଙ୍ଗ ଭୀମଦେବଙ୍କ ସ୍ମୃତି ଧରି ଆଜି ବିରାଜିତ। ମହାନଦୀ ତୀରବର୍ତ୍ତୀ ଏହିସବୁ ଅଞ୍ଚଳଗୁଡ଼ିକରେ ପ୍ରାଚୀନ କାଳର ଅଦ୍ୟାପତି ଯାଏ ବହୁ ଲେଖକ, ଭାବୁକ ଏବଂ ମନୀଷୀମାନଙ୍କର ଆବିର୍ଭାବ ଘଟିଛି। ଏଠି ବୌଦ୍ଧ ଧର୍ମର ବିଭିନ୍ନ ଶାଖା ବଜ୍ରଯାନ ତନ୍ତ୍ରଯାନର ବିକାଶ ଏଠାରେ ହୋଇଥିଲା। କବି ଭୀମପୋଇ ଖଲିଆପାଲିକୁ ନିଜର କର୍ମଭୂମି ରୂପେ ବାଛି ନେଇଥିଲେ।

0: ବର୍ଣ୍ଣାଣୀ ରସ ସମା ଜୀବନ୍ତ ଭାବରେ ଫୁଟି ଉଠେ ସ୍ୱଭାବ କବି ଗଙ୍ଗାଧରଙ୍କ କାବ୍ୟ କବିତାରେ। ଏ ଅଞ୍ଚଳର ଗୁରୁତ୍ୱ ସମ୍ପର୍କରେ ତଥା ସମ୍ବଲପୁର ଅଞ୍ଚଳର ସମସ୍ୟା ସମ୍ପର୍କରେ ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବୀ ଡକ୍ଟର ଶ୍ରଦ୍ଧାକର ସୁପକାର କହନ୍ତି,
1: ମାନବୀ ହେଉଛି ଆମର ମା, ଆଉ ବରାବର ଆମକୁ ପାଳନ କରି ଆସିଛି ମା ପରି, କିନ୍ତୁ ବର୍ତ୍ତମାନ ଟିକେ ବୁଢ଼ୀ ହେଇଗଲାଣି। ବୁଢ଼ୀ ହେଇଗଲାଣି ଏଇ ହିସାବରେ ଯେ 1949 ମସିହାରେ 10 ବର୍ଷ ମଧ୍ୟରେ ମାନେ ସମ୍ବଲପୁରରୁ ବ୍ରଜରାଜ ନଗରରୁ ବହୁତ ପର୍ଯ୍ୟନ୍ତ ପାଣି ଲାଲ ହେଇଗଲା। ଆମେ ସେ ବିଷୟରେ କେସ୍ କଲୁ, କିନ୍ତୁ କେସ୍ର କୌଣସି ଫଳ ହେଲାନି। ଯେହେତୁ ସରକାର ଗୋଟେ ସ୍ୱତନ୍ତ୍ର ଆଇନ କଲେ, ଯେ ସରକାର ସବୁ ଦାୟିତ୍ୱ ନେଉଛନ୍ତି, ଆଉ ଆମ ସାଧାରଣ ଲୋକଙ୍କର ସେ ବିଷୟରେ କୌଣସି ମୂଲ୍ୟ ଖେଳିବାର ଦରକାର ନାହିଁ, ଏମିତି ଗୋଟେ ଆଇନ ହେଇଗଲା। ସେଥିପାଇଁ ଯେଉଁ ମହାନଦୀ ଆମକୁ ଲକ୍ଷ ଲକ୍ଷ ବର୍ଷ ଧରି ପାଳନ କରି ଆସିଥିଲା, ସେ ବୁଢ଼ୀ ହେଇଗଲାଣି, ଆଉ 100 ବର୍ଷ ପରେ ତାର ମୃତ୍ୟୁ ସୁନିଶ୍ଚିତ। ମହାନଦୀ ଉପରେ ସମସ୍ତଙ୍କର ଆଶା ଭରସା, କିନ୍ତୁ ସେ ଯେଉଁ ଆଶା ଭରସା ରଖିକରି ଲୋକେ ଚଳି ଆସୁଥିଲେ, ବର୍ତ୍ତମାନ ସମସ୍ତେ ହତାଶ। ଯେ ଗାଈ ଗୋରୁମାନେ ମଧ୍ୟ ନଦୀର ପାଣି ଆଉ ପିଇପାରୁନାହାନ୍ତି, ସମ୍ବଲପୁରରେ ଗାଧୋଇବା ମଧ୍ୟ କଷ୍ଟକର, ଆଉ ନଦୀର ପାଣି ତ ମୋଟେ ବ୍ୟବହାର ଉପଯୋଗୀ ହେଉନାହିଁ।
2: ଏଠାକାର ପର୍ବପର୍ବାଣି ନୂଆଖାଇ ପୁଷ୍ପୁନି, ବିଶେଷ କରି ଏ ଯେଉଁ କୃଷି ସଂସ୍କୃତି, ଏଇଟା ଆମର ହେଉଛି ବିଶେଷତ୍ଵ।

ମହାନଦୀର ସାତକୋଶିଆ ଗଣ୍ଡ ଓ ଏହି ଗଣ୍ଡର ଉଭୟ ପାର୍ଶ୍ୱରେ ଶୈଳରାଜିର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ। ସପ୍ତକ୍ରୋଶ ବ୍ୟାପୀ ଏହି ଗଣ୍ଡ ଓଡ଼ିଶାର ଚାରିଗୋଟି ଜିଲ୍ଲା କଟକ, ପୁରୀ, ଫୁଲବାଣୀ ଏବଂ ଢେଙ୍କାନାଳ ସୀମାକୁ ସ୍ପର୍ଶ କରିଛି।

ହରମ ଗିରିରାଜ ନନ୍ଦିନୀ ବାଧ୍ର ଶିଶୁ ଓ ଦନ୍ତ ହାତୀ ତଟଦେଶର ଅରଣ୍ୟରେ ନିର୍ଭୟରେ ଯାତାୟତ କରନ୍ତି। ଦନ୍ତ ହାତୀର ଗଣ୍ଡଶ୍ରାବୀ ମଦ ଜଳ ଏଠି ମୋ ବକ୍ଷ ଦେଶକୁ ଆପ୍ଲୁତ କରିଦିଏ। ମୃଗ ଶିଶୁ ତଡ଼ିତ ବେଗରେ ନିବିଡ଼ ଅରଣ୍ୟରେ ଥାଉଥିଲା ବେଳେ କ୍ଷୀଣ ରହିଯାଇ ମୁଁ ବକ୍ଷର ମୂଳଦର୍ପଣରେ ନିଜର ପ୍ରତିବିମ୍ବ ଦେଖି ଆଶ୍ଚର୍ଯ୍ୟଚକିତ ହେଉଠେ। ହିମାଳୟରୁ ଆଗତ ଦଳ ଦଳ ପକ୍ଷୀ ଶୀତଦିନେ ମୋ ପକ୍ଷରେ ମହା ଆନନ୍ଦରେ ବିହାର।

0: ସାତକୋଶିଆ ଗଣ୍ଡ ତୀରବର୍ତ୍ତୀ ଟିକରପଡ଼ାଠାରେ ଏକ ଘଡ଼ିଆଳ କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ର ରହିଛି। ଏହାକୁ ଏକ ଉତ୍ତମ ପର୍ଯ୍ୟଟନସ୍ଥଳୀରେ ପରିଣତ କରି ଏହାର ବିକାଶ ସାଧନ ପାଇଁ ସରକାର ଯୋଜନାମାନ ପ୍ରଣୟନ କରିଛନ୍ତି। ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର କହନ୍ତି,
1: ନଦୀରେ ମହାନଦୀରେ ଆମର ଘଡ଼ିଆଳ କୁମ୍ଭୀର, ମଗର ବା ଗୁମୁହା କୁମ୍ଭୀର, ଚାରି ପ୍ରକାରର କଇଁଚ ଆଉ ପଚିଶ ପ୍ରକାରର ଯେଉଁଟା ଅର୍ଥନୈତିକ ଦିଗରୁ ମୂଲ୍ୟବାନ ମାଛ, ଏମିତି ତ ମାଛ ଅନେକ ପ୍ରକାର ଅଛନ୍ତି, ପଚିଶଟା ମାଛ ତାଙ୍କର ଇମ୍ପୋର୍ଟାଣ୍ଟ। ଆଉ ସ୍ଥଳଚର ଜୀବମାନଙ୍କ ଭିତରେ ହାତୀ, ବାଘ, ଗୟଳ, ହରିଣ, ସମ୍ବର, କୁଟୁରା, ଚଉସିଙ୍ଗା, ଆଉ ହାଇନା ବା ଗଦିଆ, ରାମଶିଆଳ, ଆଉ କଲ୍ଲାପତ୍ରିଆ ବାଘ, ନେଉଳ, ତା ଛଡ଼ା ପକ୍ଷୀମାନଙ୍କ ଭିତରେ ଏଠି ଦେଖାଯାଉଛି ଗୋଟେ କୋଚିଲା ଖାଇ, ଯେଉଁଟା ଗୋଟେ ଦୁର୍ଲଭ ପକ୍ଷୀ, ଯାହାକୁ ସେ ମାଲାବାର ପାଏଡ୍ ହର୍ନବିଲ୍ ବୋଲି କହୁଛନ୍ତି। ସେ କୋଚିଲା ଖାଇ ପକ୍ଷୀ ଏଠି ଅଛନ୍ତି ମହାନଦୀର ଉଭୟ ପାର୍ଶ୍ୱରେ। ଆଉ ଅନ୍ୟାନ୍ୟ ଜଳଚର ପକ୍ଷୀ ଅଛନ୍ତି, ଯେପରି ମାଛରଙ୍କା, ଡାହୁକ, ଯେଉଁମାନେ ପ୍ଲୋଭର, ଆଉ ସ୍ୟାଣ୍ଡ ପାଇପର, ଯେଉଁମାନେ ନଈ ଉପରେ ଥାଆନ୍ତି, ବାଲିରେ ବିଚରଣ କରିଥାନ୍ତି। ତା ଛଡ଼ା ଶୀତଦିନେ କିଛି ବିଦେଶରୁ ମଧ୍ୟ ପକ୍ଷୀ ଆସନ୍ତି, ଯେପରି ଚକୁଆ ଚକୋଇ, ଆଉ ଗାୟା ହଂସ, ଏମିତି କେତେ ହଂସ ଆସିକରି ମଧ୍ୟ ବାଲିପଠାରେ ପଡ଼ନ୍ତି। ଗଡ଼ିଆଳ କୁମ୍ଭୀର ଯୋଜନା ଆରମ୍ଭ ହେଲା 1975 ମସିହାରେ। ଏଇଟା ଭାରତରେ ସର୍ବପ୍ରଥମ ଆରମ୍ଭ ହେଇଗଲା ଟିକରପଡ଼ାଠାରେ। ସେଥିପାଇଁ କୁମ୍ଭୀର ଅଣ୍ଡା ଅଣା ହେଲା, ଘଡ଼ିଆଳ କୁମ୍ଭୀର ଅଣ୍ଡା ନେପାଳରୁ ଅଣା ହେଲା, ନାରାୟଣୀ ଉପତ୍ୟକାରୁ ଆଣିକରି ଟିକରପଡ଼ାରେ ତାକୁ କୃତ୍ରିମ ଉପାୟରେ ପ୍ରଜନନ କରି ଛୁଆ ଫୁଟା ହେଲା 75 ମସିହାରେ, ଆଉ ସେଥିରୁ 250 ଛୁଆ ବାହାରିଥିଲେ। ଆମର ଟିକରପଡ଼ାରେ ଯେତକ ଛୁଆ ଆଉ ନନ୍ଦନକାନନରୁ ଯେଉଁ ଆଣିଲୁ ଛୁଆ, ଏ ସବୁ ମିଶେଇକିରି ଆମେ 610 ଘଡ଼ିଆଳ କୁମ୍ଭୀର ଏପର୍ଯ୍ୟନ୍ତ ମହାନଦୀରେ ଛାଡ଼ିଲୁଣି।

0: ଭଗ୍ନ ବାରବାଟୀ ଦୁର୍ଗ ନିକଟ ଦେଇ ପ୍ରବାହିତ ହେଲାବେଳେ ମୁଁ ଦେଖିଛି ଇତିହାସର ଜୟଯାତ୍ରାକୁ, ବୀର ଓଡ଼ିଆ ଜାତିର ଉନ୍ନତ ମଥାକୁ, ଗୋଟାଏ ଦୁର୍ଦ୍ଦର୍ଶ ରଣପ୍ରିୟ ଜାତିର ଦିଗ୍ବିଜୟର ବାର୍ତ୍ତାକୁ ଉଦ୍ଘୋଷିତ କରିଛନ୍ତି ମୂଳ ତରଙ୍ଗମାନେ। ପୁଣି ସେମାନେ କେତେବେଳେ ଏ ଜାତିର ଦୁର୍ଦ୍ଦିନରେ ନିୟମାଣ ହୋଇ ସ୍ତବ୍ଧ ହୋଇଯାଇଛନ୍ତି ମଧ୍ୟ। ବାରବାଟୀ ଦୁର୍ଗ ହେଉଛି ଏହିସବୁ ଐତିହାସିକ ଘଟଣାର ମୁଖ ସାକ୍ଷୀ।
1: ମହାନଦୀ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ପୁନର୍ଗଠନ ଏବଂ ବିକାଶ ପର୍ବରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ମଧ୍ୟପ୍ରଦେଶଠାରେ ନିର୍ମିତ ଦୁଧୁବା ଓ ଗଙ୍ଗ୍ରେଲ ଆଦି ଜଳାଶୟ ଯୋଜନା, ଓଡ଼ିଶାର ବିରାଟ ହୀରାକୁଦ ବନ୍ଧ ଯୋଜନା ଏହି ବିକାଶର ଧାରାକୁ ତ୍ୱରାନ୍ୱିତ କରିଛି। କଟକ ନିକଟବର୍ତ୍ତୀ ବିଦ୍ୟାଧରପୁରଠାରେ ମହାନଦୀ କୂଳରେ ଅବସ୍ଥିତ ବୃହତ୍ ଧାନ ଗବେଷଣା କେନ୍ଦ୍ର ଦେଶରେ କୃଷିର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହା ଏସିଆ ମହାଦେଶର ଏକ ବିଖ୍ୟାତ ଧାନ ଗବେଷଣା କେନ୍ଦ୍ର ରୂପେ ପରିଚିତ। କଟକଠାରୁ ପାରାଦୀପ ମଧ୍ୟରେ ମହାନଦୀ କୂଳରେ ଥିବା ଜନପଦଗୁଡ଼ିକ ଶ୍ୟାମଳ, କେଦାର, ତାଳ, ତମାଳ ଓ ନାରିକେଳ ବୃକ୍ଷରାଜିରେ ପରିପୂର୍ଣ୍ଣ। ମହାନଦୀ ମୁହାଣ ନିକଟବର୍ତ୍ତୀ କୁଜଙ୍ଗଠାରେ ପୂର୍ବେ ପରାକ୍ରମଶାଳୀ ଷଣ୍ଢ ରାଜାମାନେ ରାଜୁତି କରୁଥିଲେ। କୁଜଙ୍ଗଠାରୁ ଜଟାଧାରୀ ମୁହାଣ ମାତ୍ର 2 କିଲୋମିଟର ଦୂର। ସେତେବେଳେ ପ୍ରାଚୀନ ନୌବାଣିଜ୍ୟର କେନ୍ଦ୍ର ଥିଲା ଏହି ସ୍ଥାନ। ଏବେ ପାରାଦୀପ ବନ୍ଦର ଓଡ଼ିଶାର ସେହି ପୂର୍ବ ନୌବାଣିଜ୍ୟର ସ୍ମୃତିକୁ ମନେ

0: ଏବଂ ପାରାଦ୍ୱୀପ ବନ୍ଦର ସେହି 11ଟି ବୃହତ ବନ୍ଦରରୁ ଅନ୍ୟତମ।
1: ସଭ୍ୟତାର ଶିଳ୍ପର ଏତେ ପ୍ରଗତି ସତ୍ତ୍ୱେ ବି ମଣିଷ ମନରେ ବର୍ବରତାର ରାଜୁତି ବଢ଼ି ବଢ଼ି ଚାଲିଛି। ସେ ସ୍ୱାର୍ଥାନ୍ୱେଷୀ ହୋଇଉଠୁଛି, ସେ ହୋଇପଡ଼ୁଛି ସ୍ୱେଚ୍ଛାଚାରୀ। ଶିଳ୍ପ ଏବଂ ସଭ୍ୟତା ନାଁରେ ସେ ପ୍ରାକୃତିକ ସମ୍ପଦକୁ ଧ୍ୱଂସ କରି ଚାଲିଛି। ଜଙ୍ଗଲ ପଦା ହେବାରେ ଲାଗିଛି, ନଦୀର ନୀଳ ଜଳରାଶିରେ କାରଖାନାର ଦୂଷିତ ମଇଳା ଜମା ହେବାରେ ଲାଗିଛି। ପ୍ରକୃତି ଆଜି ଭାରସାମ୍ୟ ହରାଇଛି, ମହାନଦୀ ବି ଏଥିରୁ ମୁକ୍ତ ନୁହେଁ। ଇଏ ସଭ୍ୟତାର ଅଭିଶାପ, ବିଷାକ୍ତ ଜୀବାଣୁ। ଏଥିରୁ ଜୀବନକୁ ଆମକୁ ମୁକ୍ତ

ଶୁଣୁଥିଲେ ରୂପକ ମହାନଦୀର ଆତ୍ମକଥା। ରଚନା ଡକ୍ଟର ବିଜୟ କୁମାର ଶତପଥୀ, ପ୍ରଯୋଜନା ଡକ୍ଟର ଯଶୋବନ୍ତ ନାରାୟଣ ଧର, ସହଯୋଗିତା ଡକ୍ଟର କିଶୋର ମହାନ୍ତି। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।